ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶକାବ୍ଦ ଆଷାଢ଼ 21 ଦିନ 2026 ମସିହା ଜୁଲାଇ ମାସର 3 ତାରିଖ ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ସକାଳ 5:57 ମାଙ୍ଗଳିକ

0: ଯାହା ସବୁ ଶିଶୁମାନଙ୍କୁ ଶିକ୍ଷା ଦିଆଯାଏ ତାହା ଯଦି ବଡ଼ମାନେ ପାଳନ କରନ୍ତି ପୃଥିବୀ ସ୍ୱର୍ଗରେ ପରିଣତ ହେବ। ଆକାଶବାଣୀ ଜୟପୁର ସମୟ ସକାଳ 6ଟା ବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୁକେଶ କୁମାର ବଲ।

ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଭକ୍ତି ଭାବନା ହେଉଛି ମନୁଷ୍ୟ ଓ ପରମାତ୍ମାଙ୍କ ମଧ୍ୟରେ ଏକ ପବିତ୍ର ଓ ନିରନ୍ତର ସମ୍ପର୍କ। ଏହା ଭଗବାନଙ୍କ ପ୍ରତି ନିଃସ୍ୱାର୍ଥପର ପ୍ରେମ ଏବଂ ବିଶ୍ୱାସ ଓ ସମର୍ପଣର ଏକ ମାଧ୍ୟମ, ଯାହା ମନକୁ ଶାନ୍ତି ଏବଂ ଜୀବନକୁ ସକାରାତ୍ମକ ଦିଗ ପ୍ରଦାନ କରିଥାଏ। ଆସନ୍ତୁ ସେହି ସକାରାତ୍ମକ ଭାବନା ମନରେ ରଖି ଭଗବାନଙ୍କୁ ସ୍ମରଣ କରି ଶୁଣିବା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ସଂସ୍କୃତ ବନ୍ଦନା। ଶ୍ରୀମଦ୍ ଶଙ୍କରାଚାର୍ଯ୍ୟଙ୍କ ଗୀତ ରଚନାରୁ ଶିଳ୍ପୀ ହେଲେ ଅପର୍ଣ୍ଣା ନେନେ।

ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ହେଉଛି ଭଗବାନଙ୍କ ପ୍ରତି ବିଶ୍ୱାସ ଆଉ ଭକ୍ତି ଭାବନା। ସ୍ୱୟଂ ଭଗବାନ ଭକ୍ତର ଭକ୍ତିରେ ହିଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସେହି ଭକ୍ତି ମନରେ ଭଗବାନଙ୍କୁ ଚରଣବିନ୍ଦରେ ନିଜକୁ ସମର୍ପି ଦେବା ଆସନ୍ତୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ସମର୍ପଣର ଭାବ ଆସିଲେ ବ୍ୟକ୍ତି ନିଜର ସୁଖ ଦୁଃଖ ଲାଭ କ୍ଷତି ଭଗବାନଙ୍କ ହାତରେ ଛାଡ଼ିଦିଏ। ଏଥିରେ କୌଣସି ସ୍ୱାର୍ଥ ନଥାଏ, କେବଳ ଈଶ୍ୱରଙ୍କ ପ୍ରତି ନିର୍ମଳ ପ୍ରେମ ଓ ଭାବନା ରହିଥାଏ। ଆସନ୍ତୁ ସେ ନିର୍ମଳ ଚିତ୍ତରେ ଭଗବାନଙ୍କ ଗୁଣଗାନ କରିବା। ପୁରାତନ ରଚନାରୁ ଏଥର ଶିଳ୍ପୀ ହେଲେ ସୁଧା ମିଶ୍ରା।

ଭଗବାନଙ୍କର ସତ୍ତା ଶୂନ୍ୟ ପର୍ଯ୍ୟନ୍ତ ବ୍ୟାପ୍ତ। ସେ ଶୂନ୍ୟ ବ୍ରହ୍ମ, ପରମ ପୁରୁଷ, ପରମ ବ୍ରହ୍ମ, ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ସେ। ସବୁତକ ଦୁଃଖ ଭୁଲି ଭଗବାନଙ୍କ ନିକଟରେ ନିଜକୁ ସମର୍ପିଦେଲେ ଏକ ମାନସିକ ଶାନ୍ତି ମିଳେ। ଧ୍ୟାନ, ତପ, ପୂଜା ଆଦିରେ ମନ ଲଗାଇଲେ ମନ ହୋଇଯାଏ ପବିତ୍ର। ସେହି ପବିତ୍ର ମନରେ ମହାପ୍ରଭୁଙ୍କୁ ଆରାଧନା କରିବା ଆସନ୍ତୁ। ଏଥର ଶିଳ୍ପୀ ହେଲେ କାଳୀପ୍ରସାଦ ପଣ୍ଡା। ଗୀତ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

0: ଏ ସୃଷ୍ଟିର ପ୍ରତିଟି ସବୁଜିମାରେ ପରିପୂର୍ଣ୍ଣ ତୁମେ, ପ୍ରତିଟି କୋଣ ଅନୁକୋଣରେ ତୁମେ ହିଁ ବିରାଜମାନ। ତୁମେ ନିତ୍ୟ, ତୁମେ ସତ୍ୟ, ତୁମେ ସର୍ବବ୍ୟାପୀ, ତୁମେ ହିଁ ତ ପୁରୁଷୋତ୍ତମ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଭାରତୀ ଭୂୟାଁ। ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 66ତମ ଭାଗ।
1: ଏପିସୋଡ 66 6 6।

ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣିଲେ ଏହାର 66ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷର ସମସ୍ତ କର୍ମବ୍ୟସ୍ତତା, ଶ୍ରମ ଓ ବିଭିନ୍ନ ଗତିବିଧିକୁ ସାମାନ୍ୟ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଉଠେ, ପ୍ରତ୍ୟେକ ମଣିଷ ଯେଉଁ ଜିନିଷଟା ପାଇବାକୁ ଚାହୁଁଛି ତା'ର ନାଁ ହେଲା ସଫଳତା। ଛାତ୍ରଠାରୁ ଆରମ୍ଭ କରି ବହୁଦେଶୀୟ କମ୍ପାନୀର ମୁଖ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଲୋଡ଼ା ସଫଳତା। ବର୍ତ୍ତମାନର ଦୁନିଆରେ ଜ୍ଞାନ ବିଜ୍ଞାନର ଯେତେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି, ସେତେ ଦ୍ରୁତ ହୋଇ ଉଠୁଛି ପ୍ରତିଯୋଗିତା। ପ୍ରତିଟି କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା। ସମସ୍ତଙ୍କର ଲକ୍ଷ୍ୟ ସେଇ ଗୋଟିଏ, ସଫଳତା ପ୍ରାପ୍ତି। ନିଜର ଜାଣତରେ ହେଉ ବା ଅଜାଣତରେ ହେଉ, ଆବାଳ ବୃଦ୍ଧ ବନିତା ଏକ ଦୌଡ଼ ପ୍ରତିଯୋଗିତାରେ ଆଜି ଭାଗ ନେଉଛନ୍ତି। ସମସ୍ତେ ଚାହାନ୍ତି ସଫଳ ହେବାକୁ, ମାତ୍ର କେତେଜଣଙ୍କୁ ମିଳିଥାଏ ସଫଳତାର ସ୍ୱାଦ? ଏଇଠି ପ୍ରଶ୍ନ ଉଠେ, ସଫଳ ହେବାର ଗୁପ୍ତ ରହସ୍ୟ କ'ଣ? ସଫଳତା ଏବଂ ବିଫଳତାର କାରଣକୁ ତର୍ଜମା କଲେ ଅବଶ୍ୟ ଅନେକ କଥା ସ୍ପଷ୍ଟ ହୋଇଯାଏ। ସଫଳତା ପ୍ରାପ୍ତିର ଏକ ନିର୍ଦ୍ଦିଷ୍ଟ ସୂତ୍ର ଅଛି ବୋଲି କୁହାଯାଇ ନପାରେ। ସଫଳତା ଏବଂ ବିଫଳତା ଉଭୟ ପାଇଁ ଅନେକଗୁଡ଼ିଏ କାରଣ ଦାୟୀ। ତେବେ ଏ ପ୍ରସଙ୍ଗରେ ଋଷି ପତଞ୍ଜଳିଙ୍କ ପ୍ରସିଦ୍ଧ ଯୋଗସୂତ୍ର ପୁସ୍ତକର ଗୋଟିଏ ସୂତ୍ର ଅତ୍ୟନ୍ତ ପ୍ରାସଙ୍ଗିକ। ଏହା ଉଭୟ ସାଂସାରିକ ତଥା ଆଧ୍ୟାତ୍ମିକ ଜଗତରେ ସଫଳତା ପ୍ରାପ୍ତି ନିମିତ୍ତ ଅତ୍ୟନ୍ତ ଉପଯୋଗୀ ଅଟେ। ସୂତ୍ରଟି ହେଲା, ତୀବ୍ର ସମ୍ବେଗାନା ମାସନ୍ନଃ, ଯାହାର ସରଳ ଓଡ଼ିଆ ଅନୁବାଦ ହେବ, ସଫଳତା ସେହିମାନଙ୍କ ନିକଟତମ ହୁଏ ଯାହାର ପ୍ରୟାସ ତୀବ୍ର, ପ୍ରଗାଢ଼ ଏବଂ ସତ୍ୟ ହୋଇଥାଏ। ସୁତରାଂ ଉଦ୍ୟମର ପ୍ରଗାଢ଼ତା ହିଁ ମଣିଷକୁ କୌଣସି ବି କ୍ଷେତ୍ରରେ ଆଣିଦିଏ ସଫଳତା। ମାତ୍ର ଏହା ସହିତ ଆବଶ୍ୟକ ସତତ ପ୍ରୟାସ। ନିରନ୍ତର ଉଦ୍ୟମ ଜାରି ନ ରହିଲେ ଲକ୍ଷ୍ୟ ହାସଲ ହୋଇ ଉଠେ କଠିନ। ଗୋଟିଏ ବୁନ୍ଦା ଜଳ ଯଦି ପଥର ଉପରେ ନିରନ୍ତର ପଡ଼ି ଚାଲିଥିବ ବର୍ଷ ବର୍ଷ, ତେବେ ପଥରର ସେହି ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥାଏ। ନିରବଚ୍ଛିନ୍ନ ପ୍ରୟାସର ଗୁରୁତ୍ୱ କଥା ବୁଝାଇବାକୁ ଯାଇ ସନ୍ଥ ଜଲାଲୁଦ୍ଦିନ ରୁମି ତାଙ୍କ ଶିଷ୍ୟମାନଙ୍କୁ ନେଇ ଗୋଟିଏ ବଗିଚାରେ ପହଞ୍ଚିଲେ। ସେଇଠି ସେ ଦେଖାଇଲେ ଜଣେ କୃଷକର କୂଅ ଖୋଳିବାର ଦୃଶ୍ୟ। କୃଷକ ଜଣକ ସେହି ବଗିଚାରେ ଗୋଟିଏ ଜାଗାରେ 10 ଫୁଟ ଖୋଳିବା ପରେ ପାଣି ନ ବାହାରିବାରୁ ପୁଣି ଅନ୍ୟ ଏକ ଜାଗାରେ 10 ଫୁଟ ଗଭୀର ଗାତ ଖୋଳିଥିଲେ। ସେଇଠି ବି ପାଣିର ଦେଖା ନଥିଲା। ଏଭଳି ଭାବରେ ଅଧୈର୍ଯ୍ୟ ହୋଇ ସେ 8ଟି ଜାଗାରେ ଖୋଳିଥିଲେ, ମାତ୍ର କୌଣସି ଜାଗାରେ ପାଣି ବାହାରି ନଥିଲା। ସବୁ କୂଅ ବେକାର ହୋଇ ପଡ଼ି ରହିଥିଲା। ସେସବୁକୁ ଦେଖାଇ ଜଲାଲୁଦ୍ଦିନ ରୁମି ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଦେଖ, ଏ କୃଷକ ପରି କାମ କଲେ ତମେ କେବେ ସଫଳତା ପାଇବ ନାହିଁ। ସେ ଯଦି ଗୋଟିଏ ସ୍ଥାନରେ ତାର ପରିଶ୍ରମ ନିୟମିତ ଭାବରେ ଜାରି ରଖିଥାନ୍ତା, ତେବେ ଖୁବ୍ ଶୀଘ୍ର ଏକ ଗଭୀର କୂଅ ନିର୍ମାଣ କରିପାରିଥାନ୍ତା। ପାଣି ତାକୁ ଖୁବ୍ ଜଲ୍ଦି ମିଳିଥାନ୍ତା। ମାତ୍ର ସିଏ ନିରନ୍ତର ପ୍ରୟାସ ନକରି ଧୈର୍ଯ୍ୟହରା ହେଲା। ବହୁତ ପରିଶ୍ରମ କଲା ସତକଥା, ମାତ୍ର ସେସବୁ ବ୍ୟର୍ଥ ଗଲା। ଏଭଳି ଉଦ୍ୟମରେ କେବେ ସଫଳତା ମିଳିନଥାଏ। କ୍ଷୁଦ୍ର ପିମ୍ପୁଡ଼ିଟିଏ କାନ୍ଥ ଉପରକୁ ଖୁଦ ଦାନାଟିଏ ଉଠାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ବାରମ୍ବାର ଖସିପଡ଼େ କାନ୍ଥରୁ, ଅଥଚ ଛାଡ଼େ ନାହିଁ ତାର ପ୍ରୟାସ। ଶେଷରେ ତାକୁ ମିଳିଥାଏ ସଫଳତା। ସୁତରାଂ ଉଦ୍ୟମର ପ୍ରଗାଢ଼ତା, ତୀବ୍ରତା ଏବଂ ଧାରାବାହିକତା ଲାଗି ରହିଲେ କ୍ଷୁଦ୍ର ପିମ୍ପୁଡ଼ି ଯଦି ସଫଳ ହେଉଛି, ମଣିଷ କାହିଁକି ଭଲା ନ ହେବ?

0: ଶୁଣିଲେ ଆଜିର ନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଳ ସଙ୍କଟ କୃଷିକ୍ଷେତ୍ର ବା ଚାଷବାସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ପାରମ୍ପରିକ ଜଳସେଚନ ପଦ୍ଧତିରେ ପ୍ରଚୁର ପରିମାଣର ଜଳ ନଷ୍ଟ ହେଉଥିବା ବେଳେ

0: ଜଳସେଚନ ପାଖରେ ପହଞ୍ଚାଇ ଯାଇପାରିବ। ତେବେ ଜାଣିବା ବିନ୍ଦୁ ଜଳସେଚନ କ'ଣ। ବିନ୍ଦୁ ଜଳସେଚନ ହେଉଛି ଏକ ଅଣୁ ଜଳସେଚନ ପଦ୍ଧତି ବା ମାଇକ୍ରୋ ଇରିଗେସନ୍ ପ୍ରୋସେସ। ଏଥିରେ ପ୍ଲାଷ୍ଟିକ୍ ପାଇପ୍ର ଏକ ଜାଲ ବିଛାଯାଇଥାଏ ଯେଉଁଥିରେ ଛୋଟ ଛୋଟ ଛିଦ୍ର ବା ଏମିଟର ଥାଏ। ଏହି ଏମିଟର ମାଧ୍ୟମରେ ପାଣି ଟପା ଟପା ହୋଇ ଧୀରେ ଧୀରେ ଗଛ ମୂଳରେ ପଡ଼ିଥାଏ। ଏହାଦ୍ୱାରା ମାଟିର ଆର୍ଦ୍ରତା ବଜାୟ ରହେ ଏବଂ ଜଳର ଅପଚୟ ପ୍ରାୟତଃ ହୁଏ ନାହିଁ। ବିନ୍ଦୁ ଜଳସେଚନ ପ୍ରଣାଳୀର କିଛି ମୁଖ୍ୟ ଅଂଶ ହେଉଛି ପମ୍ପସେଟ୍, ଯାହାକି ଜଳ ଉତ୍ସରୁ ପାଣି ଟାଣିବା ପାଇଁ ବ୍ୟବହାର ହୋଇଥାଏ। ତାପରେ ରହିଛି ଫିଲ୍ଟର, ପାଣିରେ ଥିବା ବାଲି କିମ୍ବା ମଇଳାକୁ ସଫା କରିବା ପାଇଁ ଯେପରି ପାଇପ୍ ଛିଦ୍ର ବନ୍ଦ ନ ହୁଏ ସେଥିପାଇଁ ବ୍ୟବହାର ହୋଇଥାଏ। ମୁଖ୍ୟ ପାଇପ୍, ଯାହାକି ପାଣିକୁ କ୍ଷେତ ପର୍ଯ୍ୟନ୍ତ ନେବା ପାଇଁ ସୁବିଧା ଯୋଗାଇଥାଏ। ଲାଟେରାଲ ପାଇପ୍, ଧାଡ଼ିଗୁଡ଼ିକରେ ବିଛା ଯାଇଥିବା ସରୁ ସରୁ ପାଇପ୍ ହେଉଛି ଲାଟେରାଲ ପାଇପ୍। ଡ୍ରିପର ବା ଏମିଟର, ଏହା ସାହାଯ୍ୟରେ ପାଇପ୍ରୁ ପାଣିକୁ ଟପା ଟପା କରି ବାହାର କରାଯାଇଥାଏ। ବିନ୍ଦୁ ଜଳସେଚନ ବ୍ୟବହାର କରିବା ଦ୍ୱାରା ଚାଷୀ ଅନେକ ଦିଗରୁ ଲାଭବାନ ହୋଇଥାନ୍ତି, ଯେପରିକି ଜଳ ସଞ୍ଚୟ। ଆମ ପାରମ୍ପରିକ ପଦ୍ଧତି ଅପେକ୍ଷା ଏଥିରେ ପ୍ରାୟ 40-70% ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇଥାଏ। ପାଣି ବାଷ୍ପୀଭୂତ ହୋଇ ଉଡ଼ିଯିବା କିମ୍ବା ମାଟି ତଳକୁ ଅଦରକାରୀ ଭାବେ ଶସି ହେବାର ଭୟ ନଥାଏ। ସାର ପ୍ରୟୋଗ, ଫେଟିଗେସନ, ଏହି ପଦ୍ଧତିରେ ପାଣି ସହିତ ତରଳ ସାର ମିଶାଇ ଗଛକୁ ଦିଆଯାଇପାରେ, ଏହାକୁ ଫେଟିଗେସନ କୁହାଯାଇଥାଏ। ଏହାଦ୍ୱାରା ସାର ସିଧାସଳଖ ଗଛର ଚେର ପାଖରେ ପହଞ୍ଚେ, ଯାହା ସାରର କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ତାହାପରେ ରହିଲା ତୃଣକ ନିୟନ୍ତ୍ରଣ। ପାଣି କେବଳ ଗଛ ମୂଳରେ ପଡ଼ୁଥିବାରୁ ବାକି ଜାଗା ଶୁଖିଲା ରହେ, ଫଳରେ ଅନାବନା ଘାସ ବା ତୃଣକ ବଢ଼ିବାର ସୁଯୋଗ ପାଆନ୍ତି ନାହିଁ। ମୃତ୍ତିକା ସଂରକ୍ଷଣ, ଅଧିକ ପାଣି ମଡ଼ାଇବା ଦ୍ୱାରା ମାଟିର ଉପର ସ୍ତର ଧୋଇଯିବାର ଭୟ ଥାଏ, ଯାହାକୁ ଆମେ ସଏଲ ଇରୋସିନ୍ ବୋଲି କହିଥାଉ, କିନ୍ତୁ ଏହି ବିନ୍ଦୁ ଜଳସେଚନରେ ମୃତ୍ତିକା ସଂରକ୍ଷଣ ହୋଇଥାଏ। ଅଧିକ ଅମଳ, ଗଛକୁ ଆବଶ୍ୟକ ମୁତାବକ ସନ୍ତୁଳିତ ପରିମାଣରେ ପାଣି ଓ ସାର ମିଳୁଥିବାରୁ ଗଛ ଶୀଘ୍ର ବଢ଼େ ଓ ଅମଳ ପ୍ରାୟ 30-50% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ବିଲରେ ପାଣି ମଡ଼ାଇବା ପାଇଁ ଦିନସାରା ଶ୍ରମିକ ରହିବା ଆବଶ୍ୟକ ପଡ଼େ ନାହିଁ, କେବଳ ଭଲ୍ଭ ଖୋଲିଦେଲେ ନିଜେ ନିଜେ ଜଳସେଚନ ହୋଇଯାଇଥାଏ, ଯାହାକି ଆମର ଶ୍ରମିକ ଖର୍ଚ୍ଚ ମଧ୍ୟ ହ୍ରାସ କରିଥାଏ। ଯଦିଓ ଏହା ସବୁ ପ୍ରକାର ଚାଷ ପାଇଁ ବ୍ୟବହାର କରାଯାଇପାରିବ, ତା ବାଦେ କିଛି ନିର୍ଦ୍ଦିଷ୍ଟ ଫସଲରେ ଏହାର ଫଳାଫଳ ଅତି ଅଧିକ, ଯେପରିକି ଫଳ ଚାଷରେ ଆମେ ଆମ୍ବ, ପିଜୁଳି, ଲେମ୍ବୁ, କଦଳୀ ଓ ଅମୃତଭଣ୍ଡାରେ ପ୍ରୟୋଗ କରିପାରିବା। ତା ସହିତ ବିଲାତି, ବାଇଗଣ, ଲଙ୍କା, କାକୁଡ଼ି, କଲରା ଏବଂ କୋବି ଚାଷରେ ଏହା ଅଧିକ ଫଳ ଦେଇଥାଏ। ଅର୍ଥକାରୀ ଫସଲ ଯେପରିକି ଆଖୁ ଓ କପା, ମସଲା ଜାତୀୟ ଫସଲ, ଏହିସବୁ ଚାଷ ପାଇଁ ବିନ୍ଦୁ ଜଳସେଚନ ବ୍ୟବହାର କଲେ ଆମକୁ ଅଧିକ ଫଳ ମିଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳ କିମ୍ବା ଉଚ୍ଚ ଜମି ଯେଉଁଠାରେ ଜଳର ଅଭାବ ଥାଏ, ସେଠାରେ ବିନ୍ଦୁ ଜଳସେଚନ ଏକ ବରଦାନ। ପ୍ରତି ବୁନ୍ଦା ପାଣିରେ ଅଧିକ ଫସଲ, ମୋର୍ କ୍ରପ୍ ପର୍ ଡ୍ରପ୍, ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏହି ଆଧୁନିକ ଜଳସେଚନ ପଦ୍ଧତି ଆପଣାଇବା ଆଜିର ସମୟରେ ଅତି ଆବଶ୍ୟକ। ଏହା କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଚାଷୀର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆଣିଥାଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀମାନେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ସୌରା ଭାଇ ଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ, ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

0: ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆକାଶବାଣୀ ଜୟପୁର। ସମୟ ସକାଳ 6:55। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚିକା ରିଚା ଝା। प्रधानमंत्री नरेन्द्र मोदी तस्य जापानस्य समकक्षीय साने ताकाइची इत्येषा पाकिस्तानात् सीमापारे आतंकवादं समेत्य सर्वेषु रूपेषु अभिव्यक्तिषु आतंकवादस्य हिंसक उग्रवादस्य च निन्दां कृतवन्तौ। भारत जापान वार्षिक शिखर सम्मेलनस्य संयुक्त वक्तव्ये द्वौ नेतारौ गतवर्षे अप्रैल मासस्य 22 दिनांके जम्मू कश्मीरस्य पहलगाम इत्यत्र जातम् आतंक्याक्रमणं कट्वा लोचितवन्तौ। उभौ प्रधानमन्त्रिणौ हिन्द प्रशान्त क्षेत्र

କାର୍ଯ୍ୟକ୍ରମ ଉମଙ୍ଗ ସମ୍ବଲପୁର ଅଞ୍ଚଳର ଗୀତ ଶୁଣିବେ ଆଜି ଦିନ 11:00 11:30 ପ୍ରଚାର କରିବୁ ସଙ୍ଗୀତ ରୂପକ କୃଷ୍ଣଗାଥା ରଚନା ଏବଂ ପ୍ରଯୋଜନା ସୁରେନ ମହାନ୍ତି ସୁଗମ ସଙ୍ଗୀତ ଶୁଣିବେ ଆଜି ଦିନ 12:30 ଦିନ 1:20 ଶୁଣିବେ କେତୋଟି ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ କୁମାର ବାପି ଇରା ମହାନ୍ତି ବାବୁଲ ସୁପ୍ରିୟ ଟି ସୌରୀ ଏବଂ ନିବେଦିତା ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00 ଏଥିରେ ଶୁଣିବେ ହାଲଗୁଞ୍ଜନ କାର୍ଯ୍ୟକ୍ରମ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30 ଏଥିରେ ହାଲଚାଲରେ ଶୁଣିବେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଭେଟଘାଟରେ ଶୁଣିବେ ବନ ମହୋତ୍ସବ ସପ୍ତାହ ବୋଇଲେ କାଇଟା ପରେ ଶୁଣିବେ ଏସ୍ଟି ଏସ୍ସି ଏସ୍ସିଟି ବୋଇଲେ କାଇଟା ଏ ସମ୍ପର୍କରେ ଏକ ସାକ୍ଷାତକାର ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00 କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ଏଥିରେ ଶୁଣିବେ ଆଲୋଚନା ବର୍ଷାଦିନେ ଗାଈଗୋରୁଙ୍କୁ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ରାତି 8:15 ପ୍ରଚାର କରିବୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଆଜି ପାଇଁ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ସକାଳ 9:30 ଶୁଣିବେ ନାଟକ ଶଙ୍କର ତ୍ରିଶୂଳ ରଚନା ସୁଭାଷ ଚନ୍ଦ୍ର କର ପ୍ରଯୋଜନା ଉଦୟ ଶଙ୍କର ଜାନୀ ଶ୍ରୋତାମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00 ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ କେତେରେ ଆଧୁନିକ ଗୀତ ପ୍ରଚାର କରିବୁ ରାତି 10:30 ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା

0: ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ୍ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜି ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ 1ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କରା।

0: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ। ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼। କ୍ୟାଲସିୟମ, ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ ଦୁଇଟି ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥି କୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥି ଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ। ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜଲ୍ କିମ୍ବା ରାବେପ୍ରାଜଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 mg କ୍ୟାଲସିୟମ ଖାଇବା ଦରକାର, ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 mg ପର୍ଯ୍ୟନ୍ତ କ୍ୟାଲସିୟମ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ, ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ୱଷ୍ଟ ଭାବେ ନିନ୍ଦା କରିଛନ୍ତି।

ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋହାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ୱଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନ୍ୱାନ୍ ଏବଂ ଗନ୍ଦେରବଲ୍ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ୍ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ

0: ବିକଶିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍କରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ୍ରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 67 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ୱେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ୱୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲିକୋରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର

କରୁଛୁ ବର୍ଣ୍ଣବିବା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସଂଯୋଗ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ସଂଯୋଗ।

0: ଏଇ ବନ, ଏଇ ପାହାଡ଼, ଏଇ ଆମ ଗଛଲତା କେତେ ଯେ ମନମତାଣିଆ କଥା କହେ, ଯାହାର କି ତୁଳନା ନାହିଁ।
1: ବନସ୍ପତି ହିଁ ମାନବ ସମାଜର ମୂଳ ଆଧାର, ମାନବ ସଭ୍ୟତାର ଜନ୍ମସ୍ଥଳ।
0: ବଣରୁ ଆରମ୍ଭ ହେଲା ଆଦି ମାନବର ଜୀବନଯାତ୍ରା।
1: ପ୍ରକୃତି କୋଳରେ ମାନବ କେତେ ଯେ ଆନନ୍ଦ ଉପଭୋଗ କରୁଥିଲା, ପ୍ରକୃତି କୋଳରୁ ଫୁଲ ଫଳ ସଂଗ୍ରହ କରି ଜୀବନଯାପନ କରୁଥିଲା। ପ୍ରକୃତି ଥିଲା ମାନବର ମା।
0: ହେଲେ ଆଜି ମନୁଷ୍ୟ ପ୍ରକୃତିରୁ ଯାହା ପାଉଛି ତାହା ତା ପାଇଁ ପର୍ଯ୍ୟାପ୍ତ ହେଉଛି କି?
1: ଆଜି କାହିଁକି ସାରା ବିଶ୍ୱରେ ଜଳବାୟୁର ଅନିୟମିତତା?
0: ଅନିୟମିତତା କହିଲେ ଋତୁ ଅନୁଯାୟୀ କୌଣସି ବି କାର୍ଯ୍ୟକଳାପ ହେଉନାହିଁ। ଠିକ୍ରେ ବର୍ଷା ହେଉଛି ନା ଠିକ୍ରେ ଜଳବାୟୁର ପରିଚାଳନା?
1: କାହିଁକି ଏପରି ଅନିୟମିତତା ଆମେ କେବେ ଚିନ୍ତା କରିଛୁ କି?
0: ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି, ଗଛଲତା ସବୁ ଶୂନ୍ୟ ହେବାରେ ଲାଗୁଛି, କାହିଁକି ଏହିପରି ଅପରିଣାମଦର୍ଶିତା?
1: ଏସବୁ ଚିନ୍ତା କଲାବେଳେ କେଜାଣି କାହିଁକି ଅଜଣା ଭୟ ଅନୁଭବ ହେଉଛି।
0: ଏହାର ସମାଧାନ କ'ଣ ଅଛି କି?
1: ହଁ, ଅଛି ବୋଲି ତ ଆଜି ଆମ ସଂଯୋଗ କାର୍ଯ୍ୟକ୍ରମ ସେହିପରି ଏକ ବିଷୟକୁ ନେଇ ଆସିଛି। ଆଜିର ବିଷୟ ହେଲା ବିଶ୍ୱ ତାପନ ରୋକିବାରେ ବନୀକରଣ। ଉପସ୍ଥାପନରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା। ନମସ୍କାର।

0: ଗଛର ଅର୍ଥକୁ ଯଦି ବ୍ୟାପକ ଅର୍ଥରେ ନେବା, ତେବେ ଗଛ ଲତା ସୃଷ୍ଟି କରି ଧରଣୀ ମାତାକୁ ସବୁଜ ମଣ୍ଡିତ କରିବା।
1: ଆମ ଧରଣୀ ଯେତେ ସବୁଜ ରଙ୍ଗରେ ରଙ୍ଗେଇ ହେବ, ସେତିକି ହିଁ ମାନବ ସଭ୍ୟତା ପାଇଁ ମଙ୍ଗଳକର ହେବ।
0: ଦିନ ଥିଲା ଏଇ ଆମ ପୃଥିବୀ ଋତୁ ଅନୁଯାୟୀ ସବୁ ନିୟମରେ ବନ୍ଧା ଥିଲା। ଠିକ୍ ସମୟରେ ବର୍ଷା ହେଉଥିଲା, ଠିକ୍ ସମୟରେ ଶସ୍ୟ ଉତ୍ପାଦନ ହେଉଥିଲା।
1: ମନୁଷ୍ୟ କେଉଁ ଆଦିମ କାଳରୁ ନିଜକୁ ପ୍ରକୃତି ସହ ଖାପ ଖୁଆଇ ଚଳି ଆସୁଥିଲା।
0: ବୃକ୍ଷମାନଙ୍କ ସହିତ ଆରମ୍ଭ କରିଥିଲା ତାର ବନ୍ଧୁତ୍ୱ।
1: ଆର୍ଯ୍ୟ ଅନାର୍ଯ୍ୟ ନିର୍ବିଶେଷରେ ବୃକ୍ଷ ଥିଲା ଦିନେ ସବୁର ଉପାସ୍ୟ।
0: ଗୋଟିଏ ଗୋଟିଏ ବୃକ୍ଷରେ କେତେ ଯେ ଗୁଣ ଭରି ରହିଥିଲା ତାହା କେବଳ ଅନୁଭବୀ ହିଁ ଜାଣେ।
1: ହେଲେ ଆଜି ବିଶ୍ୱ ଯେଉଁ ମାର୍ଗରେ ଗତି କରୁଛି ତାହା ଭାବିଲା ବେଳକୁ ଚିନ୍ତା ମାଡ଼ି ବସେ।
0: ବିଜ୍ଞାନର ବଳରେ ଆଜି ମଣିଷ ବଳିହାନ, ହେଲେ ବି ଆପଣା ପାଇଁ ଯେଉଁ ବିପଦ ଆମନ୍ତ୍ରଣ କରୁଛି ତାହାର ପରିଣାମ କ'ଣ ହେବ ତାହା ସମୟ ହିଁ କହିବ।
1: ବିପଦ ଆସିବ ହିଁ ଆସିବ, ଏଥିରେ ସନ୍ଦେହ ନାହିଁ। ତେଣୁ ସେହି ବିପଦର ସମୟ ଆସିବା ପୂର୍ବରୁ ଆମେ ସଚେତନ ହେବା କି?
0: ଏଇ ଯେଉଁ ବିଶ୍ୱ ତାପନ ହେଉଛି, ସେଥିପାଇଁ ବନୀକରଣର କ'ଣ ଆବଶ୍ୟକତା ଅଛି?
2: ଡକ୍ଟର ମନୀଷ କୁମାର, ଖନିଜ ଏବଂ ପଦାର୍ଥ ପ୍ରୌଦ୍ୟୋଗିକୀ ସଂସ୍ଥାନ, ଗୋଟେ CSIR ଗବେଷଣା ସଂସ୍ଥାନ ଅଛି ଭୁବନେଶ୍ୱର ସ୍ଥିତ। ସେଠି ମୁଁ ମାନେ ସାଇଣ୍ଟିଷ୍ଟ ହିସାବରେ କାର୍ଯ୍ୟ କରୁଛି, ଇନ୍ଭାରମେଣ୍ଟ ଆଣ୍ଡ ସଷ୍ଟେନେବିଲିଟି ଡିପାର୍ଟମେଣ୍ଟରେ। ମ୍ୟାଡମ୍, ଏନିଥିଙ୍ଗ ସରାଉଣ୍ଡିଙ୍ଗ ଅସ୍ ଇଜ୍ ଇନ୍ଭାରମେଣ୍ଟ। ମାନେ ଆପଣ ଯାହା ଦେଖିପାରୁଛନ୍ତି, ସେ ବାୟୁ ହଉ, ପାଣି ହଉ, ଲ୍ୟାଣ୍ଡ ହଉ, କିଛି ବାୟୋଲୋଜିକାଲ ଏଣ୍ଟିଟି ହଉ, ପ୍ଲାଣ୍ଟ ହଉ, ଏନିମଲ ହଉ, ଯାହା ଆପଣ ଦେଖିପାରୁଛନ୍ତି ଆପଣ ସରାଉଣ୍ଡିଙ୍ଗରେ, ସବୁ ମାନେ ଇନ୍ଭାରମେଣ୍ଟରେ ପାର୍ଟ। ମ୍ୟାଡମ୍, ସୋ ଇନ୍ଭାରମେଣ୍ଟ ଗୋଟେ ଇଣ୍ଟର

0: ଆଜି ସତର୍କ ଘଣ୍ଟି ବାଜି ସାରିଛି। ଯଦି ବନୀକରଣ ନ ହୁଏ, ଧରିତ୍ରୀକୁ ଶସ୍ୟ ଶ୍ୟାମଳା କରା ନ ଯାଏ, ତେବେ ବିଶ୍ୱ ତାପନ ଏହିପରି ଭୟଙ୍କର ରୂପ ନେବ ଯେ ମନୁଷ୍ୟ ନିହାତି ଭାବେ ଜଳି ପୋଡ଼ି ଧ୍ୱଂସ ହୋଇଯିବ।
1: ବରଫ ତରଳି ପୃଥିବୀଟା ଗୋଟିଏ ଜଳପୂର୍ଣ୍ଣ ବେଲୁନ ହୋଇଯିବ ଏବଂ ମାନବ ସମାଜ ଧ୍ୱଂସ ହୋଇଯିବ।
0: ମନୁଷ୍ୟ ଧ୍ୱଂସ ପଥର ଯାତ୍ରୀ ନ ହେଉ, ବରଂ ତାର ସମାଧାନର ପଥ ସେ ନିଜେ ବାହାର କରୁ, ଏକଥା ଆମେ ସମସ୍ତେ ଚିନ୍ତା କରିପାରିବା ନାହିଁ କି?
1: ଏହିପରି ସବୁ ଦୃଷ୍ଟିରୁ ବିବେଚନା କରି ବସିଲେ ଜଣାଯାଏ ଯେ ବନ ହେଉଛି ଧନ, ଜନ ଏବଂ ଜୀବନର ଅଭୟ ଆଶ୍ରୟସ୍ଥଳ।
0: ଏହି ବଣ ଜଙ୍ଗଲ ଜୀବଜଗତକୁ ପ୍ରଦାନ କରେ ଖାଦ୍ୟ, ବସ୍ତ୍ର, ପାନୀୟ ଜଳ ଓ ବାସଗୃହ।

0: ଏବଂ ସ୍ୱାସ୍ଥ୍ୟପ୍ରଦ ଔଷଧି।
1: ବିଶ୍ୱ ତାପନ ରୋକିବାରେ ଜଙ୍ଗଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
0: ଯେହେତୁ ପ୍ରକୃତି ମନୁଷ୍ୟର ସର୍ବଶ୍ରେଷ୍ଠ ସମ୍ପଦ,
1: ଯଦି ବିଶ୍ୱ ତାପନର କଥା ଉଠେ ତେବେ ଜଣାଯାଏ ଯେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍, ମିଥେନ୍ ଭଳି ଗ୍ୟାସ୍ଗୁଡ଼ିକର ବୃଦ୍ଧି, ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ବୃଦ୍ଧି ପାଇବା ଫଳରେ ପୃଥିବୀର ହାରାହାରି ତାପମାତ୍ରା ବଢ଼ିବାକୁ ବିଶ୍ୱତାପନ କୁହାଯାଏ।
0: ବିଶ୍ୱତାପନ ଦ୍ୱାରା ପୃଥିବୀ ଦିନକୁ ଦିନ ଅଧିକ ଉତ୍ତପ୍ତ ହେଉଛି, ଏଣୁ ବନୀକରଣର ଆବଶ୍ୟକତା ରହିଛି।
2: ପ୍ରଶାନ୍ତ କୁମାର ପରିଡ଼ା, ମୁଁ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଜୟପୁରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛି। ବନୀକରଣର ଆବଶ୍ୟକତା ବହୁତ ରହିଛି, ବହୁତ ସମସ୍ତେ ପ୍ରାୟ ଏ ବିଷୟରେ ଜାଣିଛନ୍ତି, କିନ୍ତୁ ପ୍ରକୃତରେ କାର୍ଯ୍ୟକ୍ଷେତ୍ରରେ ସେଇଟା ପାଳନ ହଉନାହିଁ। ଯୋଉ ପରିମାଣରେ ଗଛ କଟାଯାଉଛି ଆଉ ଏପରିକି କେତେ କ୍ଷେତ୍ରରେ ଯୋଉ ପୋଡୁ ଚାଷ କରିବା ପାଇଁ ମଧ୍ୟ ଗଛ କାଟୁଛନ୍ତି, ସେଇ ପରିମାଣରେ ଗଛ ଲଗାଯାଉ ନାହିଁ। ବର୍ତ୍ତମାନ ଦେଖିବାକୁ ପଡ଼େ ଓଡ଼ିଶାରେ ଜଣପିଛା ମାନେ ଯେତିକି ବି ଫରେଷ୍ଟ ଏରିଆ ରହିଛି ମାତ୍ର 5 ଗଛ ବ୍ୟକ୍ତି ପିଛା ରହିଛି, ଯୋଉଟାକି ବହୁତ କମ ଅନ୍ୟ ରାଜ୍ୟ ତୁଳନାରେ, ଏପରିକି ଅନ୍ୟ ଦେଶ ତୁଳନାରେ ମଧ୍ୟ। ଆପଣ ଦେଖୁଛନ୍ତି ଯେମିତି ବିଶ୍ୱ ତାପମାନ ବଢି ବଢି ଚାଲିଛି, ତାର ମୁଖ୍ୟ ସବୁଜିମା ସୃଷ୍ଟି କରିବା, ଅଧିକରୁ ଅଧିକ ଗଛ ଲଗାଇବା, ଯାହାକି କଣ କରେ ନା ଏଇ ତାପମାତ୍ରାକୁ ରୋକିବାରେ ସାହାଯ୍ୟ କରେ ଆଉ ଜଳବାୟୁକୁ ସ୍ୱଚ୍ଛ ରଖେ, ପରିବେଶକୁ ସ୍ୱଚ୍ଛ ରଖେ, ଗୋଟେ ସ୍ୱଚ୍ଛ ବାୟୁ ପରିବେଶକୁ ଛାଡିବା ଏ କାମ କରେ। ସେଇ ଜିନିଷଟା ଧୀରେ ଧୀରେ କମି କମି ଯାଉଛି, ସେଇଟା ଗୋଟେ ବର୍ତ୍ତମାନ ଚେଷ୍ଟା କରୁଛୁ ପ୍ରତି ଗାଁ ଗାଁରେ ଲୋକମାନଙ୍କୁ କେମିତି ସେମାନେ ସଚେତନ ହେବେ, ବୁଝିବେ, ଗଛକୁ ପ୍ରାଧାନ୍ୟ ଦେବେ, ଗଛ ଲଗେଇବା ନିଜ ବାଡ଼ିରେ ଲଗାନ୍ତୁ କି ରାସ୍ତା କଡ଼ରେ ଲଗାନ୍ତୁ କି ସେଥିପାଇଁ ଛୋଟ ବଗିଚା ସୃଷ୍ଟି କରନ୍ତୁ, ଏଇସବୁ କରିବା ପାଇଁ ଲୋକମାନଙ୍କୁ ବୁଝାଯାଉଛି। ବନ ମହୋତ୍ସବ ସେଣ୍ଟର ଲେବଲରେ ଆମର ଯୋଉ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ରହିଛି, ଏଇଠି ଆମେ ବହୁତ ଗୁଡ଼ାଏ ଗଛ, ବିଭିନ୍ନ ପ୍ରକାର ଔଷଧୀୟ ଗଛ ପାଖରୁ ଆରମ୍ଭ କରି ସାଧାରଣ ଗଛ ପର୍ଯ୍ୟନ୍ତ ତାର ସବୁ ଚାରା ପ୍ରସ୍ତୁତ କରୁଛୁ ଆଉ ପ୍ରତିବର୍ଷ ପାଖାପାଖି 50,000 ଉର୍ଦ୍ଧ ଗଛ ବିଭିନ୍ନ ଗାଁ ମାନଙ୍କରେ ଲଗାଇବା ପାଇଁ ନେଇକି ଲୋକଙ୍କୁ ଦଉଛୁ। ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି, ତାଙ୍କ ସହିତ ମଧ୍ୟ କୋଲାବରେଟିଭରେ ମଧ୍ୟ କାମ କରୁଛୁ, ଯେମିତି ସେମାନେ ଯୋଉ ଚାରା କରୁଛନ୍ତି ସେ ତାକୁ ମଧ୍ୟ ଲୋକମାନଙ୍କ ପାଖରେ କେମିତି ପହଞ୍ଚିବ, ଯୋଉ ଯୋଉ ଏରିଆରେ ଆମେ କାମ କରୁଛୁ ସେ ଏରିଆର ଲୋକମାନଙ୍କୁ ତାଙ୍କୁ ମୋଟିଭେଟ୍ କରିକି ଆୱାରନେସ୍ କ୍ରିଏଟ୍ କରିକି ସେଇ ଲୋକମାନେ କେମିତି ନେଇକି ଗଛ ଲଗେଇବେ। ଏବେ ଯେମିତି ଗୋଟେ ସେମାନେ ସିଷ୍ଟମ କରିଛନ୍ତି, ଜଣ ପିଛା 10 ଚାରା ମାଗଣା ତୁ ଚାରା ପିଛା ଟଙ୍କାଟେ ନଉଛନ୍ତି, ଜଣେ ତାର ଆଇଡି ଦେଲେ ସେ 10 ଚାରା ଦେବେ, ଟଙ୍କାଟେ 200 ନଉଛନ୍ତି। 10 କିଛି ଗୋଟେ ଚାରାକୁ ଟଙ୍କାଟେ କିଛି ଅଧିକ କିଛି ନୁହଁ, କିନ୍ତୁ ଲୋକ ତାକୁ ନିଜେ ଆସିକି ନେବା ସେଇଟା ମଧ୍ୟ ଲୋକଙ୍କ ଭିତରେ ସେଇ ସଚେତନତା ସୃଷ୍ଟି ହେଇନି। ଅତି କମରେ ମୁଁ 10 ଚାରା ବାଡି ବଗିଚାରେ ଆଣିକି ଲଗେଇବି, ସେଇ ସଚେତନତା ମଧ୍ୟ ସୃଷ୍ଟି ହେଇପାରୁନି। ତେଣୁ ଆମର ବର୍ତ୍ତମାନ ମୁଖ୍ୟ ଭୂମିକା ରହିଛି ଯେ ଏଇଟା ବନ ମହୋତ୍ସବ ଯେ ଗୋଟେ ସପ୍ତାହ ପାଳନ କରାହବ ତାପରେ ଆଉ ନୁହଁ, ସେଇଟା ନୁହଁ, ସପ୍ତାହ ଉପରେ ବନ ମହୋତ୍ସବ ସପ୍ତାହଟା ତ ଗୁରୁତ୍ୱପୂର୍ଣ୍ଣ ରହିଛି, ଆମେ ସବୁଆଡେ ଆୱାରନେସ୍ କ୍ରିଏଟ୍ କରୁଛୁ, ଏପରିକି ମାସ ସାରା ମଧ୍ୟ ଲୋକ କେମିତି ଏଇଟାକୁ ବୁଝିବେ ଏବଂ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଯୋଉଠି ଯୋଉଠି ଗଛ ଲାଗିନାହିଁ ନେଇ କେମିତି ଲଗେଇବେ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

0: ପ୍ରକୋପ ରୋକିବାରେ ବୃକ୍ଷମାନେ ହିଁ ସାହାଯ୍ୟ କରିଥାନ୍ତି।
1: ବଣରୁ ଆରମ୍ଭ ହୋଇଥିବା ଋଷି ସଂସ୍କୃତି ଏବେ ଧୀରେ ଧୀରେ ଲୋପ ପାଇବାରେ ଲାଗୁଛି।
0: ଯଦି ଆମେ ଭାବିବା ତେବେ ବିଶ୍ୱତାପନ ରୋକିବାରେ ବନୀକରଣର ଭୂମିକା କ'ଣ ରହିଛି, ତାହା ଏବେ ଆଲୋଚନାର ବିଷୟ।
1: ବନୀକରଣ ବିଶ୍ୱତାପନ ନିୟନ୍ତ୍ରଣରେ ଅତ୍ୟନ୍ତ ଫଳପ୍ରଦ।
0: ବଣ ଜଙ୍ଗଲ ତାପମାତ୍ରାକୁ ନିୟନ୍ତ୍ରଣ କରେ, ପରିବେଶକୁ ଶୀତଳ ରଖେ।
1: ବଣ ଜଙ୍ଗଲ ବର୍ଷାକୁ ଆକର୍ଷଣ କରି ଜଳଚକ୍ରକୁ ସନ୍ତୁଳିତ ରଖେ।
0: ବଣ ଜଙ୍ଗଲ ସୃଷ୍ଟି ହେବା ଫଳରେ ମୃତ୍ତିକା କ୍ଷୟ ରୋକି ହୁଏ।
1: ବଣ ଜଙ୍ଗଲର ଜୈବ ବିବିଧତାକୁ ସୁରକ୍ଷା ଦେଇ ଅସଂଖ୍ୟ ଜୀବଜନ୍ତୁଙ୍କର ସୁରକ୍ଷା।

0: ସ୍ଥଳ ପାଲଟିଯାଏ।
1: ବନୀକରଣର ଉପକାରିତା ଯେହେତୁ ରହିଛି, ତେବେ ପ୍ରତିବର୍ଷ ଯେଉଁ ପରିକଳ୍ପନା ବନ ମହୋତ୍ସବର ତାହାର ସାକାର କରିବା ଉଚିତ ନୁହେଁ କି?
0: ବିଶ୍ୱ ତାପନ ପାଇଁ ବନୀକରଣର ଆବଶ୍ୟକତା ସତରେ କ'ଣ ମାନବ ସମାଜର କଲ୍ୟାଣ ନୁହେଁ କି?
2: ଡକ୍ଟର ନବୀନ କୁମାର ଧଳ, ସାଇଣ୍ଟିଷ୍ଟ ଜି ଆଣ୍ଡ ହେଡ୍ ଏନ୍ଭାରମେଣ୍ଟ ଆଣ୍ଡ ସଷ୍ଟେନେବିଲ ଡିପାର୍ଟମେଣ୍ଟ ସିଏସ୍ଆଇଆର୍ ଆଇଏମ୍ଏମ୍ଟି ଭୁବନେଶ୍ୱର। ଗ୍ଲୋବାଲ ୱାର୍ମିଂକୁ କଣ୍ଟ୍ରୋଲ କରିବାରେ ବନୀକରଣ ବହୁତ ପଦକ୍ଷେପ ହେଉଛି। ଆମର ବିନା ଏନ୍ଭାରମେଣ୍ଟରେ ଆମେ କେବେ ବଞ୍ଚିପାରିବା ନାହିଁ, ସେଥିପାଇଁ ଏନ୍ଭାରମେଣ୍ଟକୁ ପଲ୍ୟୁସନ କରିବାରେ ବହୁତ ଫ୍ୟାକ୍ଟର କାମ କରେ।

ଅବଜର୍ଭ କରିବ ଏବଂ ଏରୁ କୋଷ୍ଟାଲ ଏରିଜନକୁ ଚେକ୍ କରିବ, ସୋଲ ଏରିଜନକୁ ଚେକ୍ କରିବ, ହିଟ୍କୁ ଚେକ୍ କରିବ, ପ୍ଲସ୍ ଆମକୁ ଥଣ୍ଡା କରିବାରେ ମଧ୍ୟ ଗଛ ଆମକୁ ସାହାଯ୍ୟ କରେ। ଆପଣ ଦେଖିବେ ଯୋଉ ଯୋଉ ଜାଗାରେ କି ମାଇନିଂ ଏରିଆ ହଉ ବା ଯୋଉ ଯୋଉ ଜାଗାରେ ବହୁତ ପଲ୍ୟୁସନ୍ ହୁଏ, ବହୁତ ଗଛ ଲଗାନ୍ତି, ବଡ ବଡ ଗଛ ଯୋଉମାନଙ୍କ କ୍ରାଉନ୍ ଡେନ୍ସିଟି ବଡ ଟିକେ ଥିବ, ଲିଫ୍ ଏରିଆ ବହୁତ ଭଲ ବଡ ଥିବ, ଡଷ୍ଟ କ୍ୟାପ୍ଚର କରିପାରୁଥିବେ, କାର୍ବନ ଡାଇଅକ୍ସାଇଡ୍ କାର୍ବନ ମୋନୋକ୍ସାଇଡ୍ ଏୟାର ଆଟ୍ମୋସ୍ଫିୟରିକ ପଲ୍ୟୁଟାଣ୍ଟ ସବୁ ଆବଜର୍ଭ କରିପାରୁଥିବେ, ଯାହାଫଳରେ ସେମାନେ ଗ୍ଲୋବାଲ ୱାର୍ମିଂକୁ ମିଟିଗେଟ୍ କରିପାରୁଥିବେ। ଆଉ ଯଦି ଆପଣ ଦେଖିବେ ଯଦି କୋଷ୍ଟାଲ ବେଲ୍ଟକୁ ଯିବେ, କୋଷ୍ଟାଲ ବେଲ୍ଟରେ ମ୍ୟାନଗ୍ରୋଭ୍ ଅଛି, ମ୍ୟାନଗ୍ରୋଭ୍ ପ୍ଲାଣ୍ଟେସନ ଦ୍ୱାରା ବହୁତ ଜିନିଷ ଆମେ ଲାଭବାନ ହେଇପାରୁଛୁ। ଆପଣ ସଏଲ୍ ଏରିଜନ୍ ଚେକ୍ ହେଇପାରୁଛି, ଆପଣଙ୍କର ଇଏ କାର୍ବନ ସିଙ୍କ ବୋଲି କୁହାଯାଉଛି, ଏବଂ ପ୍ଲାଣ୍ଟେସନ ଦ୍ୱାରା କଣ ହଉଛି ବହୁତ ଲୋକାଲ ଲୋକ ଉପକୃତ ହଉଛନ୍ତି, ଆମର ଲାଇଭଲିହୁଡ଼ରେ ସେ ଏମିତି ହେଲ୍ପ କରୁଛି। ତେଣୁ ଗ୍ଲୋବାଲ ୱାର୍ମିଂ ପାଇଁ ବିଶ୍ୱତାପକୁ କଣ୍ଟ୍ରୋଲ କରିବାରେ ସବୁଠୁ ମୁଖ୍ୟ କଥା ହେଲା କଣ, ଆପଣ ଯଦି ବନୀକରଣ କରିବୁ ଏବଂ ଆଉ ବନୀକରଣ ଆଉ ଗୋଟିଏ କଥା ହେଲା କଣ ମ୍ୟାଡମ, କୋଉ ଗଛ ଆମେ ଲଗେଇବୁ, ରାଇଟ୍ ପ୍ଲେସ୍ ରାଇଟ୍ ଟ୍ରୀ, କୋଉ ପ୍ରକାର ପ୍ରଦୂଷଣ ହଉଛି ସେ ଜାଗାରେ ସେଇ ଗଛ ଲଗେଇଲେ ସବୁ ପ୍ରକାର ଗଛ ଲଗେଇ ଗୋଟେ ଜାଗାରେ ହବ ନାହିଁ, ବିଭିନ୍ନ ଜାଗାରେ ବିଭିନ୍ନ ଗଛ ଲଗେଇବା, ଜାଗା ଦେଖିକି ଗଛ ଲଗେଇବା, କୋଉ ଜାଗାରେ କୋଉ ଗଛ ଲଗେଇ ପାରିବା, ଏବଂ ସେଇ ଅନୁସାରେ କି ଯେତିକି ପ୍ରକାର ଆଟ୍ମୋସ୍ଫିୟର ପଲ୍ୟୁଟାନ୍ ଥାଏ ସେ ତାକୁ ମିଟିଗେଟ୍ କରିବାରେ ବି ହେଲ୍ପ କରିବ। ସକ୍ସେସଫୁଲ ଡିପେଣ୍ଡ କରେ ଆପଣଙ୍କ ପାଖରେ କି, ଆମର ଗାଁ ସ୍ତର ଆରମ୍ଭ କରିକି ସବୁ ଜାଗାରେ କି ବିଭିନ୍ନ ଗାଁଠୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅଫିସ, ସ୍କୁଲ, କଲେଜେସ, ୟୁନିଭର୍ସିଟି ପିଲାମାନେ, ଇଣ୍ଡଷ୍ଟ୍ରି ସମସ୍ତ ପିଲା ସମସ୍ତେ ଆମେ ପ୍ଲାଣ୍ଟେସନ କରୁଛୁ। କିନ୍ତୁ ଆପଣ ଦେଖିବେ ପ୍ଲାଣ୍ଟେସନ କରିସାରିଲା ପରେ ତାର ଯତ୍ନ ନେବା ଆମର ପ୍ରଧାନ କର୍ତ୍ତବ୍ୟ, ଯେତିକି ଆମେ ପ୍ଲାଣ୍ଟେସନ କରିବୁ ସେତିକି ଗଛ କିନ୍ତୁ ସର୍ଭାଇଭ କରିବ, ସେତିକି ଗଛ କିନ୍ତୁ ଭଲରେ ଗ୍ରୋଥ ହବ, ଯେତିକି ପ୍ଲାଣ୍ଟେସନ କରିବୁ ତା ଦାୟିତ୍ୱ ନେବାଟା ହେଲା ଆମର ମୁଖ୍ୟ କଥା। ତାହେଲେ ସେ ଗଛ ବଡ ହେଲେ ଡେଫିନେଟଲି ନଟ ଓନ୍ଲି ଗ୍ଲୋବାଲ ୱାର୍ମିଂକୁ ସେ ମିଟିଗେଟ୍ କରିବ, ବହୁତ ପରିମାଣରେ ଆମର ଲାଇଭଲିହୁଡ଼କୁ ହେଲ୍ପ କରିବ, ଆମେ ଗଛ ଦ୍ୱାରା ବହୁତ ହେଲ୍ପ ମଧ୍ୟ ପାଇପାରିବୁ, ଆମେ କେତେ ଗଛ ଲଗେଇଛୁ ଆର କେତେ ଯତ୍ନ ନେଇଛୁ। ତେଣୁ ତାର ସଠିକ ଉତ୍ତରଟା ହବ ଯେ ଯଦି ଆମେ ନିଜେ ଗଛ ଲଗେଇକି ତା ଦାୟିତ୍ୱ ନେଇପାରିବୁ, ବଢେଇ ପାରିବୁ, ତାହେଲେ ଆମେ ତାର ଉପକାରଟା ପରେ ଆମେ ଇଭାଲୁଏଟ୍ କରିପାରିବୁ। ବର୍ଷା ଦିନେ ବର୍ତ୍ତମାନ ଆଷାଢ଼ ମାସ ଆମେ କି ପ୍ରକାର ବର୍ଷା ପାଇବା କଥା, ବର୍ଷା ଆମେ ହଉ ନାହିଁ। ଦ୍ୱିତୀୟ କଥା ହେଲା ବିନା ଚାଷରେ ଆମେ ବଞ୍ଚିପାରିବା ନାହିଁ, ଆମେ ଖାଦ୍ୟ କୋଉଠୁ ପାଇବା, ତେଣୁ ପାଣି ଦରକାର ଆମର। ଯୋଉ ରେଟ୍ରେ ଗ୍ଲୋବାଲ ୱାର୍ମିଂ ଚାଲିଛି, ଆମେ ଯଦି ତାକୁ କଣ୍ଟ୍ରୋଲ ଆମେ ନ କରିବା, ନା ଆମେ ଭଲ ପବନ ପାଇପାରିବା, ନା ଭଲ ପାଣି ପାଇପାରିବା, ନା ଭଲ ଖାଦ୍ୟ ପାଇପାରିବା। ଯଦି ଆମେ ଏବେଠୁ ସଜାଗ ନ ହେଇପାରିବା ତାହେଲେ ଆମର ନିଜର ଲାଇଭଲିହୁଡ଼ ମେଣ୍ଟେନାନ୍ସ କରିପାରିବା ନାହିଁ, ବା ସମାଜ ଗୋଟିଏ ଅଲଗା ଦିଗକୁ ଗତି କରିବ ଯୋଉଥିରେ ଆମ ନିଜର ଯେତିକି ଦୈନନ୍ଦିନ ଜିନିଷ ଆମେ ସେତିକି ତାକୁ ପାଇପାରିବା ନାହିଁ।

0: ହେବା ଉଚିତ।
1: ବର୍ଷା ଆରମ୍ଭରୁ ଯଦି ଆମେ ଗଛଟିଏ ଲଗେଇବା ତେବେ ସେହି ଗଛ ବଡ଼ ହେବାରେ ଅସୁବିଧା ହେବ ନାହିଁ।
0: ତେବେ ଜମି ଜଙ୍ଗଲ ଥିଲେ ତ ଗଛ ଲଗେଇବା ଭଳି ପରିସ୍ଥିତି ବି ସୃଷ୍ଟି ହୋଇପାରେ। ଏଣୁ ଆମେ ଯେତେ ବିଳାସୀ ହୋଇ ଘର ପରେ ଘର କରିଚାଲିଛୁ ସେଇଠି ଅନ୍ତତଃ ଗୋଟିଏ ଗଛ ଲଗେଇବା ଉଚିତ।
1: ଯଦି ଗଛ ଲଗେଇବା ନାହିଁ ତେବେ ବିଶ୍ୱ ତାପନ ବୃଦ୍ଧି ହେବା ନିଶ୍ଚିତ।
0: ଏଣୁ ବିଶ୍ୱ ତାପନକୁ ରୋକିବାରେ ବୃକ୍ଷରୋପଣ ବନୀକରଣର ଆବଶ୍ୟକତା ରହିଛି।
2: ଡକ୍ଟର ସରୋଜ କୁମାର ସାହୁ, ବ୍ରହ୍ମପୁର ୟୁନିଭର୍ସିଟି। ବେସିକାଲି ଆମେ ଗ୍ରୀନ ହାଉସ୍ ଗ୍ୟାସ୍ ଏମିସନ୍ସ ଆଣ୍ଡ ତାର ମଡେଲିଂ ଆଣ୍ଡ କ୍ଲାଇମେଟ୍ ଡାଟା ଉପରେ କାମ କରୁ ଆଣ୍ଡ ଅର୍ବନ୍ ଏୟାର କ୍ୱାଲିଟି ଉପରେ ବି ଆମେ ଫୋକସ୍ କରୁ। ଗ୍ଲୋବାଲ ୱାର୍ମିଂ ତ ଗୋଟେ ଅନ୍ଗୋଇଂ ଫେନୋମେନା ଯୋଉଟାକି ଲାଷ୍ଟ କେତେ ଡେକାଡ୍ସ ହେଲା, ଲାଷ୍ଟ ଟୁ ଡେକାଡ୍ସ ହେଲା ଚାଲିଛି ଆଣ୍ଡ ତାର ପ୍ରତିବର୍ଷ ତା ପ୍ରକୋପଟା ବଢି ବଢି ଚାଲିଛି। ଆଣ୍ଡ ସେ ପଛରେ ଡେଫିନେଟଲି ଆପଣଙ୍କର ଜଙ୍ଗଲର ମାତ୍ରା କମି କମି ଚାଲିଛି ଆଣ୍ଡ ଆପଣ ଗ୍ରୀନ ହାଉସ୍ ଗ୍ୟାସ୍ର ଯୋଉ ଏମିସନ୍ସ ହେଉଛି ବିକଜ ଅଫ ଆପଣଙ୍କର ଇଣ୍ଡଷ୍ଟ୍ରିଆଲାଇଜେସନ୍ ହଉ କି ଅର୍ବାନାଇଜେସନ୍ ହଉ କି ତାଦ୍ୱାରା ଏୟାର କ୍ୱାଲିଟି ଖରାପ ହଉଛି, ତାଦ୍ୱାରା ଗ୍ରୀନ ହାଉସ୍ର ମାତ୍ରା ମଧ୍ୟ ଆଟ୍ମୋସ୍ଫିୟରରେ ବଢି ଚାଲିଛି। ଟେମ୍ପରେଚର ଯୋଉ ହୋଲ୍ଡିଂ କରିବା କାପାସିଟିଟା ରିସେଣ୍ଟ ଟାଇମ୍ରେ ହଉଛି ଆଟ୍ମୋସ୍ଫିୟର ବହୁତ ବହୁତ ବଢି ଯାଇଛି। ଏୟାର ପଲ୍ୟୁସନ୍ ଆଣ୍ଡ ଗ୍ରୀନ ହାଉସ୍ ଗ୍ୟାସ୍ ଏ ଦୁଇଟାକ ହଉଛି କଣ ଗୋଟେ କଏଣ୍ଟ ଦି ସାଇଟ୍। ଇଣ୍ଡିଆ ଭିତରେ ଯେତେ ଆପଣ ସିଟି ଅଛି ସବୁ ସିଟି ହଉଛି ହାଇଲି ପଲ୍ୟୁଟେଡ୍ ଆଜି ଡେଟ୍ରେ। ସୋ ବିକଜ ଆମର ହଉଛି ଏନର୍ଜି କନଜପ୍ସନ୍ ପ୍ୟାଟର୍ନ ଆଉ ଆପଣଙ୍କର ଯୋଉ ଡିମାଣ୍ଡ ଅର ଗ୍ରୋଥ ସେ ପରିମାଣରେ ଗ୍ରୀନ ହାଉସ୍ ଗ୍ୟାସ୍ ମଧ୍ୟ ଆଟ୍ମୋସ୍ଫିୟରକୁ ବଢ଼ିଅଛି। ତାଦ୍ୱାରା ୱାର୍ମିଂର ଇମ୍ପାକ୍ଟ ଯୋଗୁଁ ରିସେଣ୍ଟଲି ଆପଣ ଶୁଣିଥିବେ ଆଲିନୋ ଗୋଟେ ଫେନୋମେନା ଯେଉଁଟାକି ଆପଣ ଓସିଆନ୍ର ହଉଛି ଇଷ୍ଟର୍ନ ପାର୍ଟ ଅଫ୍ ସ୍ପେସିଫିକ୍ ଓସିଆନ୍ରେ ସେଟା ୱାର୍ମିଂ ହେଇଚାଲିଛି। ଆଣ୍ଡ ଆଲିନୋ ଇଭେଣ୍ଟ ଯେତେବେଳେ ହୁଏ ତାପମାତ୍ରା ଯେଉଁ ଅଧିକ ଗରମ ହୁଏ ଆଟ୍ମୋସ୍ଫିୟର ଆଣ୍ଡ ତାର କୁପ୍ରଭାବ ମନସୁନ୍ ଉପରେ ବହୁତ ସିଗ୍ନିଫିକାଣ୍ଟଲି ଏଫେକ୍ଟ କରେ। IMDB ପ୍ରେଡିକ୍ଟ କରିଛନ୍ତି ଯେ ଏ ବର୍ଷ ହଉଛି ଆପଣଙ୍କ ଇଣ୍ଡିଆରେ ହଉଛି ଡ୍ରଟ୍ ମତଲବ ରେନ୍ଫଲ ହଉଛି ବିଲୋ 80% ରେଞ୍ଜରେ ହେବାର ଚାନ୍ସେସ୍ ବହୁତ ଅଧିକ। ଆଣ୍ଡ ଜୁନ୍ ମାସ ଭିତରେ ମଧ୍ୟ ବର୍ଷାର କଭରେଜ୍ ଏତେ ସେ ଅନୁପାତରେ ହେଇନି ଯେଉଁ ଟାଇପ୍ର ହେବା କଥା। ସୋ ଇଏ ହଉଛି ଗୋଟେ କ୍ଲାଇମେଟ୍ ଚେଞ୍ଜର ହଉଛି ଭେରି ସିଗ୍ନିଫିକାଣ୍ଟ ଇମ୍ପାକ୍ଟ କି ଆଲିନୋ ଇଭେଣ୍ଟ ବହୁତ ଷ୍ଟ୍ରଙ୍ଗ ହେଇଛି ଏ ବର୍ଷ ଆଣ୍ଡ ତାର ଇମ୍ପାକ୍ଟ ହଉଛି ଆପଣ ମନସୁନ୍ ଉପରେ ପଡୁଛି। ବନୀକରଣ ତ ଆବଶ୍ୟକ କାରଣ ଆପଣ ଯେମିତି ଡେଭଲପମେଣ୍ଟ ଆଉ ସେ ଅନୁପାତରେ ହେଇପାରୁନି, ଲୋକଙ୍କ ସଚେତନତା ନାହିଁ ସେ ଅନୁପାତରେ। ଅର୍ଗାନାଇଜେସନ ହଉଛି ଆଣ୍ଡ ସିଟି ଗୁଡାକ ଏକ୍ସପାଣ୍ଡ ହଉଛି ସେତେବେଳେ ବହୁତ ଗୁଡାଏ ଆପଣଙ୍କର ପ୍ଲାଣ୍ଟ ଏସବୁ ଜାଗାରେ ଡିଗ୍ରେଡ୍ ହେଇଯାଉଛି। ତ ବନୀକରଣ ତ ଡେଫିନେଟଲି ଗୋଟେ ହଉଛି ପାର୍ଟ ଯାହାକୁ ଆମେ ଏନକରେଜ କରିବା ଆଣ୍ଡ ତାକୁ ଏକ୍ସପାଣ୍ଡ କରିବା ପାଇଁ ବହୁତ ଇନିସିଏଟିଭ ଚାଲିଛି ଆଣ୍ଡ ଗଭର୍ଣ୍ଣମେଣ୍ଟର ବହୁତ ଜିନିଷ, କିନ୍ତୁ ସେଇଟା ବହୁତ ସ୍ଲୋ ପ୍ରୋସେସ୍। ଆପଣ ବି ଜାଣିଥିବେ ବହୁତ ଜିନିଷ ସେ ଅନୁପାତରେ ଯେମିତି ଡେଭଲପ ହେବା କଥା ସେ ପୁରା ହେଇପାରୁଛି ବୋଧେ, କିନ୍ତୁ ଡେଫିନେଟଲି ବହୁତ ଜାଗାରେ ବନୀକରଣ ପାଇଁ ଏନକରେଜ କରାଯାଉଛି ଆଣ୍ଡ ଏଇଟା ଗୋଟେ ଆହୁରି ଇଣ୍ଟେନ୍ସ ମ୍ୟାନରରେ ତାକୁ ଏକ୍ସପାଣ୍ଡ କରିବାକୁ ପଡିବ। ଟେମ୍ପରେଚର ଲାଷ୍ଟ ଏ ବର୍ଷ ହଉଛି ମେଜର ପାର୍ଟ ଅଫ ଇଣ୍ଡିଆନ ସବ୍ କଣ୍ଟିନେଣ୍ଟରେ 45-50 ରେଞ୍ଜରେ, ଯୋଉଟାକି ଲାଷ୍ଟ 30 ଇୟର୍ସରେ ସବୁଠୁ ହାଏଷ୍ଟ। 50 ରେଞ୍ଜରେ ଯଦି ଟେମ୍ପରେଚର ଏଗ୍ରାଭିଟି ଯଦି ସମରରେ ଆସୁଛି ମେ ବି ନେକ୍ସଟ 5-10 ଇୟର୍ସରେ 55 ବି ଯାଇପାରେ, କହି ହବନି। ସୋ ଡେଫିନେଟଲି ଆପଣଙ୍କର ଯେତେବେଳେ ବନୀକରଣ ଯଦି କରୁଛନ୍ତି ଏକ୍ସପାନ୍ସନ୍ ତାଦ୍ୱାରା ହଉଛି ଆପଣଙ୍କର ସୂର୍ଯ୍ୟର ଇଣ୍ଟେନ୍ସିଟିଟା ହଉଛି ଅଲବିଡୋ ଯୋଉ ହୁଏ ସେଇଟାକୁ ଟିକେ କମ୍ କରିବ। ବନୀକରଣ କଲେ ବଣ ଜନ୍ତୁ ଯୋଉ ପକ୍ଷୀ ଦେଖୁଛନ୍ତି ସେମାନଙ୍କୁ, କାରଣ ଆପଣ ଶୁଣିଥିବେ ବିକଜ ଅଫ କ୍ଲାଇମେଟ୍ ଚେଞ୍ଜ ବହୁତ ଗୁଡ଼ାଏ ସ୍ପେସିସ୍ ଯାକ ଏକ୍ସଟିଙ୍କ୍ଟ ବି ହେଇଯାଉଛନ୍ତି, ସେଇଥିରେ ସପୋର୍ଟ ମିଳେ ତାଙ୍କୁ ଜୀବିକାରେ ହେଲ୍ପ କରେ। ସିଟି ଭିତରେ ଗଛର ମାତ୍ରା ଯଦି ଆମେ ବଢେଇବା ସେଇଟା ହଉଛି ବହୁତ ଇମ୍ପାକ୍ଟଫୁଲ ହବ, ସେଇଟା ଗୋଟେ ଧୀରେ ଧୀରେ ହ୍ରାସ ହେଇଯାଉଛି। କିଛି ଇନିସିଏଟିଭ ଲୋକଙ୍କ ଆୱାରନେସ୍ ବହୁତ ବହୁତ ଇମ୍ପୋର୍ଟାଣ୍ଟ।
1: ବିଶ୍ୱ ତାପନ ମାନବ ସଭ୍ୟତା ପାଇଁ ଏକ ବଡ ଆହ୍ୱାନ।
0: ମଣିଷ ଯେହେତୁ ବହୁ ଚତୁର ପ୍ରାଣୀ ବୁଦ୍ଧିମାନ, ଏଣୁ ବିଶ୍ୱ ତାପନକୁ ନିୟନ୍ତ୍ରଣ କରିବା ଉଚିତ।
1: ଏକମାତ୍ର ଉପାୟ ହେଲା ବନୀକରଣ।
0: ବନୀକରଣ କେବଳ ସରକାରଙ୍କର କର୍ତ୍ତବ୍ୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ।
1: ବନ ଜଙ୍ଗଲକୁ ସୁରକ୍ଷା ଦେବା, ଜଙ୍ଗଲ ସୃଷ୍ଟି କରିବା, ଗଛ ଲଗେଇବା,
0: ବିଶ୍ୱ ତାପନକୁ ରୋକିବା।
3: ଡକ୍ଟର ସୁଦାମ ଚରଣ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ୟୁନିଭର୍ସିଟି, ବାରିପଦା, ଓଡ଼ିଶା। ଗ୍ଲୋବାଲ ୱାର୍ମିଂ ଯୋଉ ହଉଛି ବର୍ତ୍ତମାନ ପୃଥିବୀ ପୃଷ୍ଠର ଟେମ୍ପରେଚର ବଢିଯାଇଛି ବା ତାପମାତ୍ରା ବଢିଯାଇଛି, ଏହାର ମୁଖ୍ୟ କାରଣ ହେଲା ଆମର ଯୋଉ ଗ୍ରୀନ ହାଉସ୍ ଗ୍ୟାସ୍ ଯୋଉଟା କାର୍ବନ୍ ଡାଇଅକ୍ସାଇଡ୍ ହେଲା, ମିଥେନ୍ ହେଲା, ଆମୋନିଆ ହେଲା, କ୍ଲୋରୋଫ୍ଲୋ କାର୍ବନ୍ ହେଲା, ଏସବୁ ଯୋଉ ଗ୍ରୀନ ହାଉସ୍ ଗ୍ୟାସ୍ ଅଛି ଏଗୁଡାକର କନ୍ସେନ୍ଟ୍ରେସନ ବା ତାର ମାତ୍ରାଟା ବଢିଯାଇଛି, ଯାହାଫଳରେ କଣ ହଉଛି ନା ଯୋଉ ସନ୍ଲାଇଟ୍ ଯୋଉ ଆସୁଛି ସେ ସନ୍ଲାଇଟ୍ ଆସିକି ପୁଣି କଣ ରିଫ୍ଲେକ୍ଟେଡ୍ ହେଇଯିବା କଥା, ପୁଣି ରିଲିଜ ହେଇଯିବା କଥା ଆଟ୍ମୋସ୍ଫିୟରକୁ, କିନ୍ତୁ ଆଟ୍ମୋସ୍ଫିୟର ରିଲିଜ ହେଲା ପରେ ସେ କଣ ହଉଛି ନା ଗୋଟେ ଯୋଉ ଟ୍ରପୋସ୍ଫିୟରରେ ଗୋଟେ ଲେୟାର ଫର୍ମେସନ୍ କରୁଛି, ସେଇ ଲେୟାର

0: ଭାରତ ସରକାର ବନ ସଂରକ୍ଷଣ ଏବଂ ବନୀକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
1: ସାମାଜିକ ବନୀକରଣ କାର୍ଯ୍ୟକ୍ରମ, ବନ ମହୋତ୍ସବ ଏବଂ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ଦେଶରେ ବନଭୂମି ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି।
0: ଯେଉଁ ଉତ୍କଳ ପ୍ରଦେଶରେ ବୃକ୍ଷଲତା ଜଙ୍ଗଲକୁ ଆମେ ଦେବାଦେବୀ ରୂପେ ପୂଜା କରୁଥିଲେ, ତାହା ଏବେ କ୍ଷୟ ହେବାରେ ଲାଗୁଛି, ଯାହାଫଳରେ ବିଶ୍ୱତାପନ ପରି ସମସ୍ୟା ଦେଖାଦେଉଛି।
1: ବିଶ୍ୱତାପନକୁ ରୋକିବାକୁ ହେଲେ ମହୋତ୍ସବ କାମ କରିବ ବନୀକରଣ। ଏଣୁ ଗଛ ଲଗାଇବା ଆସ ଏହି କାର୍ଯ୍ୟକ୍ରମ କରି ସଚେତନତା ସୃଷ୍ଟି କରିବା ଆବଶ୍ୟକ।
0: ପ୍ରତ୍ୟେକ ନାଗରିକ ପ୍ରତିବର୍ଷ ଗୋଟିଏ ଗଛ ଲଗାଇ ତାର ଉପଯୁକ୍ତ ଯତ୍ନ

ଗ୍ରୀନ ହାଉସ ଗ୍ୟାସ ଗୁଡା ତାପରେ ବି କଣ ହଉଛି ନା ସେ ଗ୍ୟାସ ଗୁଡାକ କାର୍ବନ ଡାଇଅକ୍ସାଇଡ କୁହନ୍ତୁ ମିଥେନ କୁହନ୍ତୁ ସେ ଯୋଉ ସନଲାଇଟ ଆସୁଛି ଆଉ ତାକୁ ଛାଡୁନି କିଛି ମାତ୍ରାରେ ଯେମିତିକି ଆମ ଗ୍ରୀନ ହାଉସ ଗ୍ୟାସ ଇଫେକ୍ଟ ଯୋଉଟା ଆଣିଥିବେ ସମସ୍ତେ ଗୋଟେ ଗ୍ଲାସ ହାଉସ ଭିତରକୁ ସୂର୍ଯ୍ୟକିରଣ ପଡିଲା ଧୀରେ ଧୀରେ ସେ ଆଉ ଭିତରକୁ ଆସିଯିବ କିନ୍ତୁ ତାପରେ ଆଉ ବାହାରକୁ ଏତେ ଶୀଘ୍ର ଯିବନି ଯାହାଫଳରେ କଣ ହବ ନା ଟେମ୍ପରେଚର ଘର ଭିତରେ ବଢିଯିବ କାର ଭିତରେ ଯେମିତି ଟେମ୍ପରେଚର ବଢିଯାଉଛି ସୂର୍ଯ୍ୟକିରଣ ପଡିଲେ ତ ସେଇଭଳିଆ ପୃଥିବୀ ପୃଷ୍ଠରେ ସେ ଯୋଉ ଗ୍ୟାସ ଗୁଡାକ କନସେନ୍ଟ୍ରେସନ ବଢିଯିବାରୁ ଗ୍ରୀନ ହାଉସ ଗ୍ୟାସର ଇଏ ଟେମ୍ପରେଚର କଣ ହଉଛି ପୃଥିବୀ ପୃଷ୍ଠର ଟେମ୍ପରେଚର ବଢିଯାଉଛି ଯାହାଫଳରେ ସେଇଟା କୁହାଯାଉଛି ଗ୍ଲୋବାଲ ୱାର୍ମିଂ କ୍ଲାଇମେଟଟା ଧୀରେ ଧୀରେ ଚେଞ୍ଜ ହବାକୁ ଲାଗିଲା କ୍ଲାଇମେଟ ଚେଞ୍ଜ ଟେମ୍ପରେଚର ହେଲା ଭିତରେ ହେଲା ଆମର ପ୍ରେସିପିଟେସନ ଯୋଉ ରେନ୍ଫଲ ତାର ବ୍ୟାଘାତ ଘଟିଲାଣି ତାପରେ ଆମର ପାରାମିଟର ରହିଲା ଯୋଉ ହ୍ୟୁମିଡିଟି ହେଲା ସବୁ କଣ ହଉଛି ନା ଚେଞ୍ଜ ହଉ ଚେଞ୍ଜ ହେଲା ଫଳରେ ଆମର ଦେଖିବା ଗ୍ଲୋବାଲ ୱାର୍ମିଂର ଇଫେକ୍ଟରେ ଗ୍ଲାସିୟର ମେଲ୍ଟ କରୁଛି ସମୁଦ୍ର ପତନ ବଢୁଛି ଡିଜାଷ୍ଟର୍ସ ଯୋଉ ରହିଲା ମାନେ ଷ୍ଟ୍ରମ୍ ସାଇକ୍ଲୋନ ଏଗୁଡା ସଂଖ୍ୟା ବଢୁଛି ପ୍ରତିବର୍ଷ ଓଡ଼ିଶାରେ କିଛି ନା କିଛି ଓଡ଼ିଶା ୱେଷ୍ଟବେଙ୍ଗଲ ଆନ୍ଧ୍ରପ୍ରଦେଶ ପୁରା କିଛି ନା କିଛି ଗୋଟେ ଆସୁଛି ସାଇକ୍ଲୋନ ଷ୍ଟ୍ରମ୍ ଯୋଉଟାକି ବହୁତ କ୍ଷତିକାରକ କରୁଛି ତେଣୁ ସେଥିପାଇଁ ତାକୁ ଆମ ମିଟିଗେଟ୍ ଆମେ ସଲ୍ଭ କରିବା ପାଇଁ ଆମର ମୁଖ୍ୟ ଯୋଉ ରହିଲା କାର୍ବନ ଡାଇଅକ୍ସାଇଡ କନସେନ୍ଟ୍ରେସନ ବା ଗ୍ରୀନ ହାଉସ ଗ୍ୟାସ ଯୋଉ ରହିଲା ତାର କନସେନ୍ଟ୍ରେସନକୁ କମେଇବା ନା ଗଛ ଲଗେଇବା ନା ଗଛ ସେ କଣ କରେ ନା ସେ କାର୍ବନ ଡାଇଅକ୍ସାଇଡ ଟାକୁ ତାର ଯୋଉ ଫଟୋସିନ୍ଥେସିସ୍ ପ୍ରୋସେସରେ ଆଲୋକ ସଂଶ୍ଳେଷଣ ପ୍ରୋସେସରେ ସେ କଣ କରେ ନା କାର୍ବନ ଡାଇଅକ୍ସାଇଡ ଟାକୁ ନେଇଯାଏ ଏବଂ ସେଟା ଫ୍ରକ୍ଟୋଜ୍ ସେସବୁ ଯାଇକି କଣ ହୁଏ ନା କାର୍ବନ ହିସାବରେ ସେ ତାର ବାୟୋମାସ ହିସାବରେ ତା ଟ୍ରମ୍ପରେ ତା ଗଣ୍ଡରେ ସେ ଗଛ ତାର ଷ୍ଟୋର କରି ରଖେ ଯୋଉଟା କହନ୍ତି କାର୍ବନ ସିକ୍ୱେଷ୍ଟ୍ରେସନ ପ୍ରୋସେସ ସେ କାର୍ବନ ସିକ୍ୱେଷ୍ଟ୍ରେସନ କଲେ କଣ ହବ ନା କାର୍ବନ ଡାଇଅକ୍ସାଇଡ କନସେନ୍ଟ୍ରେସନ କମିଲା ବାୟୁମଣ୍ଡଳରୁ ତେଣୁ ଯାହାଫଳରେ ଧୀରେ ଧୀରେ କାର୍ବନ କନସେନ୍ଟ୍ରେସନ ଯୋଉ ବଢିଯାଇଛି ପ୍ରି ଇଣ୍ଡଷ୍ଟ୍ରିଆଲ ପିରିୟଡରୁ ଆଉ ବର୍ତ୍ତମାନ ଯୋଉ କାର୍ବନ ଡାଇଅକ୍ସାଇଡ କନସେନ୍ଟ୍ରେସନ ବହୁତ ମାତ୍ରାରେ ବଢିଯାଇଛି ମୋର 400 ppm ଆହୁରି ବଢିଲାଣି ତ ସେଇଟା ବହୁତ କ୍ଷତି କରୁଛି ତେଣୁ ସେଇଟାକୁ ଯଦି ଆମେ କମେଇ ଦେବା ତାହେଲେ ଆମର ତାପମାତ୍ରା ଆମର ବାୟୁମଣ୍ଡଳ ପୁଣି ପୂର୍ବ ଅବସ୍ଥାକୁ ଫେରିପାରିବ କଣ ହବ ଯେତେ ପରିମାଣରେ ଆମର ଗଛ ବଢିବ ସିଏ ସେତେ କାର୍ବନ ସିକ୍ୱେଷ୍ଟ୍ରେସନ କାର୍ବନ ଡାଇଅକ୍ସାଇଡ ନବ ଯୋଉ ଗ୍ରୀନ କଭରଟାକୁ ବଢିଆ ରହୁଛି।

0: ଅର୍ଥାତ୍ ଏବେଠାରୁ ଯଦି ଆମେ ଅଧିକରୁ ଅଧିକ ଗଛ ଲଗାଇବା, ବନ ସୁରକ୍ଷାର ସଂକଳ୍ପ ନେବା, ତେବେ ଆମର ଆଗାମୀ ପିଢ଼ି ପାଇଁ ଧନ ସମ୍ପତ୍ତି ତଥା ଟଙ୍କା ପଇସା ଏବଂ ଘର ବାଡ଼ିଠାରୁ ବି ଅନେକ ମାତ୍ରାରେ ସାହାଯ୍ୟ କରିବ।
1: ଏଣୁ ଆସନ୍ତୁ ଜୁଲାଇ ମାସର ପ୍ରଥମ ସପ୍ତାହ, ଯାହା ବନ ମହୋତ୍ସବ ସପ୍ତାହ ଚାଲିଛି, ତାହାର ଉପଯୁକ୍ତ ପଦକ୍ଷେପ ନେବା, ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା।
0: ତେବେ ଆଜି ତ ସମୟ ହୋଇଗଲାଣି, ସଂଯୋଗ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା,
0: ନମସ୍କାର।

ବନ ହିଁ ଜୀବନ, ବନ ହିଁ ପ୍ରାଣ। ହଁ ବନ୍ଧୁ, ଆମେ ଥରେ ସତର୍କ ହେଲେ ସବୁକିଛି ସ୍ୱାଭାବିକ ହୋଇପାରିବ। ପ୍ରକୃତି ରାଣୀ ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ, ହସି ଉଠିବ ଆମ ପରିବେଶ, ପ୍ରକୃତି କଳରେ ସତେଜ ହେବ ଏ ଜୀବନ। ତେଣୁ ଆଧୁନିକତା ନାଁରେ ଅନ୍ଧ ନ ହୋଇ ଗଛ ନ କାଟି ଗଛ ଲଗାଇବା, ପ୍ରକୃତିକୁ ବଞ୍ଚାଇବା, ସବୁଜ ବନୀକରଣ କରିବା, କାରଣ ଜଙ୍ଗଲ ସୁରକ୍ଷା ସେ ତ ପ୍ରକୃତି ରକ୍ଷା। ବନ ବିଭା ବର୍ଣ୍ଣାଳୀରେ ଶୁଣିଲେ କାର୍ଯ୍ୟକ୍ରମ ସଂଯୋଗ।

ଆଜି ପାଇଁ ବିଷୟ ଥିଲା ବିଶ୍ୱ ତାପନ ରୋକିବାରେ ବନୀକରଣ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଶ୍ରୀକ୍ଷେତ୍ର ମାଧୁରୀ ଆଜି ବିଷୟ ରହିଛି ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦି ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ ପୃଥକ ଭାବରେ ତିନି ଗୋଟି ରଥ ଆରୋହଣ

0: କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରା ସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି। ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏହିମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତୋଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବୈଠାରୁ ଓ ଡାହୁକ।

ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି,

0: ଷୋଳ ନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥି ପିଡ଼, କୁମ୍ଭପଟି, ରାହୁପଟି, ଆଠ ନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟ ଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33.5 ହାତ 5 ଆଙ୍ଗୁଳ, 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16 ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32.10 ହାତ 10 ଆଙ୍ଗୁଳ, 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14 ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ ଚାରି ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏହି ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚାଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ

ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥୀଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚାଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ନିବେଦିତା ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଆପଣମାନେ ଶୁଣୁଛନ୍ତି କେତୋଟି ଲଘୁ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଶୈଳଭାମା ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ପରିଚାଳନା ଶରତ ନାୟକ।

ଶୁଣିଲେ କେତୋଟି ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିଧାରାରେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଶିକାରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଆଦେଶ ଶ୍ରୀବାସ୍ତବ।

0: ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଦିଲବାଲିଆ ଦୁଲହନିଆ ଲେ ଯାଇଙ୍ଗେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
0: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହମ୍ ଆପକେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁଁୱର ସାନୁ ଗୀତ ରଚନା ସମୀ ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସପ୍ତଧାରାରେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ସୂରିୟା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ସ୍ୱରୂପ ନାୟକ। ସଙ୍ଗୀତ ପରିଚାଳନା ବାବୁଲ ବୋଷ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ତୁ ଏକା ଆମ ସାହା ଭରସା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ love.com ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରାଜା ରାଣୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଗୀତା ଦାସ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସ୍ୱରୂପ ନାୟକ।

ପ୍ରେମ ସବୁଠୁ ବଳବାନ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁମାର ବାପି ଏବଂ ଲପିତା ମିଶ୍ର। ଗୀତ ଏବଂ ସଙ୍ଗୀତ ପରିଚାଳନା ଅରୁଣ ମହାନ୍ତି।

ଏଥର ଶୁଣନ୍ତୁ ମୋ ପ୍ରେମୀ ମୋ ପାଗଳ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ହେଲେ କୁମାର ପାପି, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦିୱାନା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆଇ ମିଲେନ୍ କି ରାତ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍।

ଆପଣ ମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ବତ୍ତି ଗୋଲ ମିଟର ଚାଲୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଆତିଫ ଅସଲମ। ଗୀତ ରଚନା କରିଛନ୍ତି ମନୋଜ ମୁଣ୍ଟାସିର। ସଙ୍ଗୀତ ପରିଚାଳନା ରଜକ କୋହଲି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣିଥରେ ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ ଏବଂ ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଜୟପୁର ଶୁଣନ୍ତୁ ସଙ୍ଗୀତ ରୂପକ କୃଷ୍ଣଗାଥା ରଚନା ଏବଂ ପ୍ରଯୋଜନା ସୁରେଶ ସୁରେନ ମହାନ୍ତି।

ଶୁଣିଲେ ସଙ୍ଗୀତ ରୂପକ କୃଷ୍ଣଗାଥା ରଚନା ଏବଂ ପ୍ରଯୋଜନା କରିଥିଲେ ସୁରେନ ମହାନ୍ତି। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ମୈନେ ପ୍ୟାର କ୍ୟୁଁ କିୟା ଶିଳ୍ପୀ

ପରବର୍ତ୍ତୀ ଗୀତଟି ଦିଲ୍ କା ରିସ୍ତା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ରାଜ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ। ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ଔର୍ ପ୍ୟାର୍ ହୋଗା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ନୁସରତ ଫତେହ ଅଲ୍ଲୀ ଖାନ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ସତ୍ୟଜିତ ପ୍ରଧାନ ଏବଂ ଅନ୍ତରା ଚକ୍ରବର୍ତ୍ତୀ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଦୁର୍ଗା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଶଶାଙ୍କ ଶେଖର ଏବଂ ଅର୍ପିତା ଚୌଧୁରୀ। ଗୀତ ରଚନା ପ୍ରିୟବ୍ରତ ଦାସ। ସଙ୍ଗୀତ ପରିଚାଳନା ସମିତ କୁମାର ଦାସ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ ଗୋଟିଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं कनकलता। वित्त मंत्री निर्मला सीतारामन ने कहा है कि

0: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ଓଡ଼ିଶାରେ ଲାଉ ଚାଷ ଏକ ଲାଭଜନକ ବ୍ୟବସାୟିକ ମାଧ୍ୟମ। ଲାଉ ଓଡ଼ିଶାର ଏକ ପ୍ରମୁଖ ଏବଂ ଲୋକପ୍ରିୟ ପନିପରିବା। ଏହା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ଚାଷୀଙ୍କୁ ଅଧିକ ଲାଭ ଦେଇଥାଏ।

0: ହୋଇଥାଏ। ଉପଯୁକ୍ତ ପ୍ରଣାଳୀ ଓ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ଲାଉ ଚାଷରୁ ବର୍ଷସାରା ଭଲ ରୋଜଗାର କରିହେବ। ଲାଉ ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଏହାର ଭଲ ବୃଦ୍ଧି ପାଇଁ ତାପମାତ୍ରା ସବୁଠାରୁ ଅନୁକୂଳ ରହିବା ଆବଶ୍ୟକ। ଅତ୍ୟଧିକ ଶୀତ ବା କାକର ଏହି ଫସଲ ପାଇଁ କ୍ଷତିକାରକ। ନିଗିଡ଼ା ଦରସା ଓ ଜୈବିକ ଅଂଶଭରା ମାଟି ଲାଉ ଚାଷ ପାଇଁ ଉତ୍କୃଷ୍ଟ। ମାଟିର ଅମ୍ଳତା ବା ପିଏଚ୍ ସ୍ତର 6.0-7.0 ମଧ୍ୟରେ ରହିବା ଆବଶ୍ୟକ। ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ସତର୍କ ରହିବା ଜରୁରୀ। ଓଡ଼ିଶାରେ ପ୍ରାୟ ବର୍ଷସାରା ଲାଉ ଚାଷ କରାଯାଇପାରିବ, ତେବେ ମୁଖ୍ୟତଃ ଏହାକୁ 3 ଋତୁରେ ଚାଷ କରାଯାଏ। ଖରିଫ ଚାଷ ଜୁନ୍ ଜୁଲାଇ ମାସରେ, ରବି ଚାଷ ଅକ୍ଟୋବରରୁ ନଭେମ୍ବର ମାସରେ ଏବଂ ଗ୍ରୀଷ୍ମଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସରେ କରାଯାଇପାରିବ। ଅଧିକ ଅମଳ ପାଇଁ ସର୍ଟିଫାଏଡ୍ ବା ହାଇବ୍ରିଡ୍ ବିହନ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣିବା ସମ୍ପର୍କରେ ଜାଣିବା ଜରୁରୀ। ପ୍ରଥମେ ଜମିକୁ 2-3 ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା। ଶେଷ ଚାଷ ସମୟରେ ହେକ୍ଟର ପ୍ରତି 15-20 ଟନ୍ ସଢ଼ା ଗୋବର ସାର ବା କମ୍ପୋଷ୍ଟ ମାଟିରେ ମିଶାଇବା। ବିହନର ପରିମାଣ ହେକ୍ଟର ପ୍ରତି ପ୍ରାୟ 3-4 କିଲୋଗ୍ରାମ ବିହନର ଆବଶ୍ୟକତା ହୋଇଥାଏ। ହାଇବ୍ରିଡ୍ ହୋଇଥିଲେ ପରିମାଣ ଅଳ୍ପ ଲାଗିଥାଏ। ବିହନ ବିଶୋଧନ, ଯେମିତିକି ବିହନ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି କିଲୋଗ୍ରାମ ବିହନକୁ 3 ଥାଇରାମ କିମ୍ବା କାର୍ବନ ଡାଜିମ୍ ସହ ଗଳାଇ ବିଶୋଧନ କରିବା। ସାଧାରଣତଃ 2 ବ୍ୟବଧାନରେ ନାଳି କିମ୍ବା ମଡ଼ା ପ୍ରସ୍ତୁତ କରାଯାଏ। ପ୍ରତି ମଡ଼ାରେ 3-4 ବିହନ 2-3 ଗଭୀରରେ ବୁଣାଯାଏ। ଗଜା ହେବା ପରେ ସୁସ୍ଥ 2 ଗଛ ରଖି ବାକି ଗଛ ଉପାଡ଼ି ଦିଆଯାଏ। ଲାଉ ଏକ ଶୀଘ୍ର ବଢ଼ୁଥିବା ଫସଲ ହୋଇଥିବାରୁ ଏହାକୁ ଉପଯୁକ୍ତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି, ଯେମିତିକି ରାସାୟନିକ ସାର, ଯବକ୍ଷାରଜାନ ଓ ଜଳସେଚନ ମଧ୍ୟ ଅଧିକ ଜରୁରୀ। ଗ୍ରୀଷ୍ମ ଦିନରେ 4-5 ଏବଂ ଶୀତ ଦିନରେ 10-12 ବ୍ୟବଧାନରେ ଜଳସେଚନ କରିବା ଉଚିତ। ବର୍ଷା ଦିନରେ ଜଳ ନିଷ୍କାସନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଷାଦିନିଆ ଲାଉ ଚାଷ ପାଇଁ ମଞ୍ଚା ବା ଟାଟି ପ୍ରଣାଳୀ ଅତ୍ୟନ୍ତ ଲାଭଦାୟକ। ଗଛଗୁଡ଼ିକ 5-6 ପତ୍ର ବିଶିଷ୍ଟ ହେଲେ ବାଉଁଶ ଓ ପ୍ଲାଷ୍ଟିକ ଦଉଡ଼ି ସାହାଯ୍ୟରେ ମଞ୍ଚା ତିଆରି କରି ଲତାକୁ ଉପରକୁ ମଡ଼ାଯାଏ। ମଞ୍ଚା ପଦ୍ଧତିରେ ଫଳ ମାଟି ସଂସ୍ପର୍ଶରେ ଆସେ ନାହିଁ, ଯାହାଦ୍ୱାରା ଫଳ ପଚେ ନାହିଁ ଓ ଏହାର ଆକାର ତଥା ଚମକ ବହୁତ ସୁନ୍ଦର ରୁହେ। ବଜାରରେ ଏହି ଫଳର ଚାହିଦା ମଧ୍ୟ ଅଧିକ ରହିଥାଏ। ଲାଉ ଚାଷରେ କିଛି ମୁଖ୍ୟ ରୋଗ ପୋକ ଦେଖାଯାଆନ୍ତି, ଯେମିତିକି ଲାଲ ପୋକ, ଫଳ ବିନ୍ଧା ପୋକ ଓ ବାଉଡ଼ି ରୋଗ। ଏସବୁ ପାଇଁ ଉତ୍ତମ ପରିବେଶ ଏବଂ ଠିକ୍ ପରିମାଣରେ ସାର ପ୍ରୟୋଗ କଲେ ଏସବୁ ରୋଗ ପୋକ ଆମେ ଦମନ କରିପାରିବା। ବିହନ ବୁଣିବାର ପ୍ରାୟ 55-60 ମଧ୍ୟରେ ଗଛରୁ ଫଳ ଅମଳ ଆରମ୍ଭ ହୋଇଯାଏ। ସପ୍ତାହକୁ 2 କମଳ ଅବସ୍ଥାରେ ଲାଉ ତଳିବା ଉଚିତ। ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପ୍ରତି ପ୍ରାୟ 250-350 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ଲାଉ ଓଡ଼ିଶାର ଏକ ପାରମ୍ପରିକ ତଥା ବାଣିଜ୍ୟିକ ଫସଲ। ଆଧୁନିକ ମଞ୍ଚା ପଦ୍ଧତି, ବୁନ୍ଦା ଜଳସେଚନ ବା ଡ୍ରିପ୍ ଇରିଗେସନ୍ ଏବଂ ସମନ୍ୱିତ ପୋକ ପରିଚାଳନା ବ୍ୟବହାର କରି ଚାଷ କଲେ ଚାଷୀମାନେ ଅଳ୍ପ ଜମିରୁ ବହୁତ ଲାଭ ପାଇପାରିବେ। ଏହା ଆମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।
1: ଏଇଠି ଶେଷ ହେଲା ଚାଷବାସ କଥା। ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନେବାର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି।

0: ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ମିଡ୍ ଡେ ନ୍ୟୁଜ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ।
1: वज़ीर आज़म नरेंद्र मोदी ने

0: ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲର ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ ଉତ୍ନା ହି ଆପ ଅଚ୍ଛା ନେତୃତ୍ୱ ଦେ ପାଏଙ୍ଗେ ଔର ଯେ ବିଧାନସଭା କେ ଇସ ନେତୃତ୍ୱ ସେ ହି ରାଜ୍ୟ କା ନେତୃତ୍ୱ ନିକଲତା ହେ ଦେଶ କା ନେତୃତ୍ୱ ନିକଲତା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ୍ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା

0: ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ୍ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner with India's journey towards Vikasit Bharat 2047, calls for strengthening India-France strategic partnership. Two-day orientation program for newly elected members of Legislative Assembly begins in West Bengal. India steps up humanitarian assistance to earthquake hit Venezuela under Operation Amistad. Nearly 2,600 people died, thousands still missing. IMD issues red alert for heavy to very heavy rain.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଆରାଧନା ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏଚ୍ ଡି ବର୍ମନ।

ପରବର୍ତ୍ତୀ ଗୀତଟି ଆମ୍ନେ ସାମ୍ନେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।
1: ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ

0: ବାହୁଡ଼ା ଏବଂ ସେ ତପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
1: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଶିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ସି କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା

ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ଦିନ 2:45। ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଯୁବବାଣୀ ପ୍ରଚାର କରିବ 5:00। ଏଥିରେ ଶୁଣିବେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତ୍ୟଜହ୍ନ ଶୁଣିବେ 5:30। ହାଲଚାଲରେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ଭେଟଘାଟରେ ରହିଛି ବନ ମହୋତ୍ସବ ସପ୍ତାହ ବୋଇଲେ କାଇଟା, ପରେ ଏସ୍ଟିଏସ୍ସି ଏସ୍ସିଟି ବୋଇଲେ କାଇଟା ସମ୍ପର୍କରେ ଶୁଣିବେ ସାକ୍ଷାତକାର। 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ହିନ୍ଦୀ ଭଜନ ଶୁଣିବେ 6:30। ଶିଳ୍ପୀମାନେ ହେଲେ ସୁମନ।

ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। 9:30 ଶୁଣିବେ ନାଟକ ଶଙ୍କର ତ୍ରିଶୂଳ, ରଚନା ସୁଭାଷ ଚନ୍ଦ୍ର କର, ପ୍ରଯୋଜନା ଉଦୟ ଶଙ୍କର ଜାନି। ଆପଣଙ୍କ ଅନୁରୋଧରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। 10:30 ଶୁଣିବେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ଗୁରୁ ପ୍ରସାଦ ଦାସ, କୁନ୍ତି ବେହେରା, ଉପେନ୍ଦ୍ର କୁମାର ମିଶ୍ର ଏବଂ ମୋନାଲିସା ପଣ୍ଡା। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଗିଟାର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍‌ରେ ପ୍ରସାରଣ ସେବା। ମିଡିୟମ ୱେଭ୍‌ର 204.5 ମିଟର ତଥା 1467 କିଲୋହର୍ଟ୍ଜ କି ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ବାହାରେ କେତେ ମସ୍ତ ବର୍ଷା ହଉଛି ନା, ମତେ ଏଇ ବର୍ଷା ପାଗ ନା ବହୁତ ଭଲ ଲାଗେ।
1: ହଁ ମତେ ବି ବହୁତ ଭଲ ଲାଗେ ବର୍ଷା ଦିନ। ବର୍ଷା ମାନେ ଖାଲି ପାଣି ନୁହଁ, ବରଂ ପ୍ରକୃତିର ନୂଆ ରୂପ। ଚାଷୀମାନଙ୍କ ମୁହଁର ହସ ଓ ମନରେ ନୂଆ ଆଶାର ସଞ୍ଚାର।
0: ଠିକ୍ କଥା, ବର୍ଷାର ଟୁପୁରୁ ଟାପୁରୁ ଶବ୍ଦ, ଭିଜା ମାଟିର ମହକ ଓ ଗରମ ଚା'ର ମଜା, ଏହାର ଆନନ୍ଦ ସତରେ ବହୁତ ନିଆରା।
1: ହଁ ଆଉ ଏ ବର୍ଷା ପାଗରେ ଶ୍ରୋତା ବନ୍ଧୁମାନଙ୍କ ସହିତ କଥା ହେବାର ମଜା ବି ନିଆରା। ତେବେ ଚାଲ ଆଉ ଡେରି କରିବାନି, ବର୍ଷାର ଏହି ସୁନ୍ଦର ପରିବେଶକୁ ଆହୁରି ବି ରଙ୍ଗୀନ କରିବା ଏବଂ ଆରମ୍ଭ କରିବା ଆଜିର ସମ୍ପର୍କ କାର୍ଯ୍ୟକ୍ରମ।
0: ତେବେ ସାଥୀ, ଆଜିର ସମ୍ପର୍କ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର
1: ଆଉ ମୁଁ ବର୍ଷା ମହାପାତ୍ର।
0: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଶୁଣିବା ଆଜିର ବିଚାର।
1: ସମସ୍ତେ ଯଦି ତୁମକୁ ସନ୍ଦେହ କରନ୍ତି, ତଥାପି ବି ନିଜ ଉପରେ ବିଶ୍ୱାସ ହେବା କଥା ନୁହଁ, କାରଣ ତୁମ ସ୍ୱପ୍ନର ମୂଲ୍ୟ ସବୁଠାରୁ ଭଲ ତୁମେ ଜାଣ।
0: ହଁ ସାଥୀ, ସଫଳତା ସେମାନଙ୍କ ପାଖକୁ ଆସେ ଯେଉଁମାନେ ପରିସ୍ଥିତି ଯେମିତି ହେଉ ଆଗକୁ ବଢ଼ିବା ବନ୍ଦ କରନ୍ତି ନାହିଁ।

0: ତେବେ ବର୍ଷା, ଏଇ ବର୍ଷା ଦିନରେ ଗୀତ ଶୁଣିବାର ମଜା ବି ଅଲଗା ନା?
1: ହଁ ପ୍ରିୟଙ୍କା, ଗୀତ ଶୁଣିବାର ମଜା ପ୍ରକୃତରେ ଭାରି ନିଆରା। ବର୍ଷା ପାଗକୁ ପୁଣି ସୁନ୍ଦର ସୁନ୍ଦର ଗୀତ।
0: ସତ କହିଲ ବର୍ଷା, ଆଉ ଆଜି ତ ଆମର ହଲଗୁଞ୍ଜନ କାର୍ଯ୍ୟକ୍ରମ ଅଛି, ଯୋଉଠି ଆମ ଶ୍ରୋତାବନ୍ଧୁମାନେ ତାଙ୍କର ମନପସନ୍ଦର ଗୀତ ଆମକୁ କୁହନ୍ତି।
1: ତେବେ ଚାଲନ୍ତୁ ସାଥୀ, ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ
2: ହ୍ୟାଲୋ ଗୁଞ୍ଜନ।
1: ତେବେ ଚାଲନ୍ତୁ ସାଥୀ, କଥା ହେବା ଆଜିର ପ୍ରଥମ କଲର୍ଙ୍କ ସହିତ। ହ୍ୟାଲୋ।
3: ଆଜ୍ଞା ନମସ୍କାର, ମୁଁ ନରେନ୍ଦ୍ର କୁମାର ସାହୁ ଆର ପଟନା ଥର୍ଡ କଟକରୁ କହୁଥିଲି।
1: ଭାଇ ନମସ୍କାର, କେମିତି ଅଛନ୍ତି?
3: ମୁଁ ନରେନ୍ଦ୍ର କୁମାର ସାହୁ ଆର ପଟନା ଥର୍ଡ କଟକରୁ କହୁଛି।
1: ଆଜ୍ଞା ଭାଇ, ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ। କେମିତି ଅଛନ୍ତି ଭାଇ?
3: ଭଲ ଅଛି, ବର୍ଷା ହଉଛି, ବର୍ତ୍ତମାନ ବର୍ଷା ଚାଲିଛି।
1: ଆଜ୍ଞା, ତାହେଲେ ଆପଣ କଣ କରନ୍ତି ଭାଇ?
3: ଟେଲରିଂ କରେ।
1: ଆଚ୍ଛା, କେମିତି ଚାଲିଛି ଆପଣଙ୍କର ବାଣିଜ୍ୟ ବ୍ୟବସାୟ?
3: ସେମିତି ଚାଲିଛି ଚାଲିଛି।
1: ଆଚ୍ଛା, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
3: ଭଲ ଅଛନ୍ତି।
1: ଆଚ୍ଛା, ତାହେଲେ ଭାଇ କଣ କହିବାକୁ ଚାହିଁବେ? ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଆପଣ କେବେଠୁ ଶୁଣୁଛନ୍ତି? ଆଚ୍ଛା, ତାହେଲେ ଭାଇ ଏବେ ତ ମୌସୁମୀ ଆସିଗଲାଣି, ସେପଟେ ବର୍ଷା କେମିତି ହଉଛି, ପାଣିପାଗ
3: କେମିତି?
1: ଆଚ୍ଛା, ତାହେଲେ ଭାଇ କୁହନ୍ତୁ ଆଜି ଆପଣ କୋଉ ଗୀତ ଶୁଣିବାକୁ ଚାହିଁବେ?
3: କନ୍ୟାଦାନ ଚଳଚ୍ଚିତ୍ରର ଗୀତ ଫେରି ଆସିଲା ପୁଣି ବରସା ନିଆ ଲାଗେ ମନେ।
1: ଆଜ୍ଞା ଠିକ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତଟି ଆମେ ନିଶ୍ଚୟ ଶୁଣେଇବୁ। ଆମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଆଜ୍ଞା ରହିଛି, ନମସ୍କାର।

0: ପୁଥିଲି ମ୍ୟାଡମ ଟାଉନ ବଲାଙ୍ଗୀର ଜିଲ୍ଲାରୁ।
1: ଆଚ୍ଛା ଭାଇ, ତାହେଲେ କେମିତି ଅଛନ୍ତି ଭାଇ?
0: ବହୁତ ଭଲ ଅଛି ଆପଣ ମାନେ ସମସ୍ତେ ଭଲ ଅଛନ୍ତି?
1: ହଁ, ମୁଁ ବି ବଢିଆ ଅଛି ଭାଇ। ତାହେଲେ
0: ଆଜ୍ଞା,
1: ଆପଣ କୁହନ୍ତୁ, ଆପଣଙ୍କ ଆଡେ ପାଣିପାଗଟା କେମିତି ଅଛି? ବର୍ଷା ହଉଛି ନା ନାହିଁ?
0: ହଁ ବର୍ଷା ହଉଛି ମ୍ୟାଡମ, ଏଇ 2 ଦିନ ତଳେ ବର୍ଷା ହେଇଥିଲା। ଆଉ ଏ ବର୍ଷାଟା ବହୁତ ବଡ ମାନେ ବଡ ବର୍ଷାଟା ହେଲା ଆଜ୍ଞା। ପ୍ରାୟତଃ ଏଇ ଯୋଉ ବର୍ଷାରେ ଲୋକେ ବୁଣାବୁଣି କରିଦେଇଛନ୍ତି, ପ୍ରଧାନମନ୍ତ୍ରୀ ପକ୍ଷରୁ ଯୋଗାଡ଼ କରିବା କଥା।
1: ହଁ ଭାଇ, ସତ କଥା, ମୌସୁମୀ ଆସିଲା, କିନ୍ତୁ ଅତି ଅଧିକ ଯେତେବେଳେ ବର୍ଷା ହେଇଯାଉଛି, ସେଇ ଜିନିଷଟା ଲୋକମାନଙ୍କୁ ବହୁତ ଖରାପ ପରିସ୍ଥିତିରେ ମଧ୍ୟରୁ ପକେଇ ଦଉଛି ଭାଇ।
0: ଦେଖନ୍ତୁ, ବର୍ତ୍ତମାନ ଚାଷ ହେଇନଥିଲା, ତ ଏଇ ଯୋଉ ବଡ ବର୍ଷା ହେଲା କିଛି ଅସୁବିଧା ହେଲାନି। କିନ୍ତୁ ଯେତେବେଳେ ଧାନ ଗଜା ଆସିଯିବ, ସବୁ ଫସଲ ହେଲା ପରେ ଅଧା ବର୍ଷା ହେଇଯିବ, ତା ସହିତ ପବନ ମାରିଦେବ, ତାହେଲେ ତାହା କ୍ଷତି ହୋଇଯାଏ ଆଜ୍ଞା।
1: ଆଜ୍ଞା ଆଜ୍ଞା, ତେବେ ଭାଇ କୁହନ୍ତୁ କୋଉ ଗୀତ ଶୁଣିବେ?
0: ଆପଣ ଭିଗିଷ୍ଟି ଭାଗିଷି ବୋଲି ଗୀତଟେ ଅଛି, ରାଜନୀତି ଚଳଚ୍ଚିତ୍ର, ସେଟା ଶୁଣିଦେବେ।
1: ଆଜ୍ଞା ଭାଇ, ଠିକ୍ ଅଛି ଭାଇ, ଆମେ ଆପଣଙ୍କର ମନପସନ୍ଦର ଗୀତ ବଜେଇ ଦେବୁ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

0: हेलो
1: हेलो नने नमस्कार
0: भाई, स्वागत जनाउछु आजर हेलो गुंजन कार्यक्रम को।
1: प्रथमा कोन बर्तमान नने केमती अछंती?
0: अरे भाई बहुत भलो अछि, आपण केमती अछंती?
1: म त भलो छी, मुखे कथले आपण के कहन त
0: चित्र सिंह सावर ओदे
1: नाम वो आपनो नमता फैसला सस्त टीम आपणकर अति परिचित श्रोता नीलांचल भाई।
0: आज्ञा आज्ञा नीलांचल भाई, भाई जानी पारले भाई?
1: ଖୁସି ଲାଗେ। ଆପଣ ଦେଖନ୍ତୁ ଆଜି ଯୁବବାଣୀ କାର୍ଯ୍ୟକ୍ରମ ସମ୍ପର୍କ କରୁଛନ୍ତି, ଏକ ବର୍ଷ ପରେ ଯଦି ଆସିକି ଯଦି କାର୍ଯ୍ୟକ୍ରମ କରିବେ ମୁଁ କହିବି ନାଇଁ ଆପଣ ବର୍ତ୍ତମାନ ଆଣି କହୁଛନ୍ତି। ବର୍ଷା ମହାପାତ୍ର ଗୋଟେ ଆପଣ ଅଛନ୍ତି, ଆଉ ଗୋଟେ ବର୍ଷା ରାଣୀ ପଟ୍ଟନାୟକ ଗୋଟେ ବର୍ଷା, ଦୁଇଟା ବର୍ଷା ଅଛନ୍ତି। ସମସ୍ତେ ଟିକେ କନଫ୍ୟୁଜନ୍ ପଡିଯିବେ, ବର୍ଷା ଗୋଟେ କୋଉ ବର୍ଷା ବୋଲିବେ। ଆପଣଙ୍କ ସାଙ୍ଗରେ କୋଉ ଆପ ଆସିଛନ୍ତି?
0: ମୋ ସାଙ୍ଗରେ ଅଛନ୍ତି ପ୍ରିୟଙ୍କା ପାତ୍ର।
1: ପ୍ରିୟଙ୍କା ପାତ୍ର ନମସ୍କାର।
0: ନମସ୍କାର ଭାଇ, କେମିତି ଅଛନ୍ତି?
1: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ବଢିଆ ଅଛି ଭାଇ।
1: ଆପଣ ସେପଟରେ ବର୍ଷା କେମିତି ଅଛି ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟରେ?
0: ଇଆଡେ ତ ବହୁତ ଜୋରସେ ବର୍ଷା ମାରୁଛି ଭାଇ, ଆପଣ କୁହନ୍ତୁ ଆପଣଙ୍କ ଆଡେ ବର୍ଷା କେମିତି ହଉଛି?
1: ଆମ ପଟରେ ଏବେ ଗତକାଲି ଟିକେ ପ୍ରବଳ ବର୍ଷା ହେଇଥିଲା, ଆଉ ଯା ଯା ଧାନ ମଝିରେ ବୁଣାବୁଣି କରିବେ ତାଙ୍କ ଧାନ ଗଜା ହବ, ଆଉ ମଝିରେ ସେମିତି ବର୍ଷା ହଉଛି। କିନ୍ତୁ ଏକ୍ଚୁଆଲି ମୋଟାମୋଟି କହିବାକୁ କଥା

0: ଅଛି, ଯେମିତି ଧାନ ଗୋଦାମରେ ଯେମିତି ଧାନ କଟା ହୁଏ ସେମିତି ତ ଆମ କଣ ପାଣି ମୁଣ୍ଡିଟା ହଉଛି ଆମ ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟ।
1: ବହୁତ ବଢିଆ କହିଲେ ଭାଇ।
0: ନିହାତି ଭାବରେ ଆପଣ ଆପଣଙ୍କର ଯୁଗବାଣୀ କାର୍ଯ୍ୟକ୍ରମ ଗତ ସୋମବାର ଦିନ ବାଜିଥିଲା, ଜଣା ଅଜଣା କାର୍ଯ୍ୟକ୍ରମ, ସାଧାରଣ ଜ୍ଞାନ ଉପରେ କାର୍ଯ୍ୟକ୍ରମଟି ବାଜିଥିଲା, ତା ଏମିତି ଖୁସି ଲାଗିଥିଲା ସବୁଦିନ ଥିରୁ, ସେଦିନ ବହୁତ ଖୁସି ଲାଗିଥିଲା। ଆର ଯୋଉ ଉପସ୍ଥାପିକା ଦିଆପା ଥିଲେ ତାଙ୍କର ଯୋଉ ପ୍ରଶ୍ନ ପଚାରିବା ଶୈଳୀ ଏବଂ ଯେତେ ବି ଛାତ୍ରଛାତ୍ରୀ ମାନେ କଲେଜ ଷ୍ଟୁଡେଣ୍ଟ ମାନେ ଥିଲେ ତାଙ୍କର ଉତ୍ତର ଦେବା ଶୈଳୀ ଏମିତି ପୁରା ଖୁସି ଲାଗିଥିଲା। ସେଦିନ କାର୍ଯ୍ୟକ୍ରମ ପୁରା 100 ବର୍ଷ ପୁରୁଣା କାର୍ଯ୍ୟକ୍ରମ ପୁରା କରାଯାଇଥିଲା। ଆର ବିଶେଷ କି ଭଲ ଲାଗିଲା, ସରସ୍ୱତୀ ଗ୍ରୁପ ଟି ପୁରା ସମସ୍ତଙ୍କର ଫାଷ୍ଟ ହେଲେ, ଯେହେତୁ ସରସ୍ୱତୀ ଦେବତା ଯଦି ଯୋଉ ଗ୍ରୁପ ରେ ବସିବେ, ସରସ୍ୱତୀ ମା ଯଦି ଯାହା କଣ୍ଠରେ ବସିବେ, ସେ ଗ୍ରୁପ ଟି ନିହାତି ଭାବରେ ପାସ୍ ହେଇଯିବ, ସକ୍ସେସଫୁଲ ହେଇଯିବ। ଆଉ ସେଦିନ କୁଇଜ କାର୍ଯ୍ୟକ୍ରମ ଏମିତି ଖୁସି ଲାଗିଥିଲା କିନ୍ତୁ କହିବାକୁ ଆତଙ୍କର ଶବ୍ଦ ନାହିଁ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କ ଭଲ ପାଇବା ଆମ ସହିତ ଏମିତି ଥିଲେ, ଆମେ ଆଗକୁ ଆହୁରି ଭଲ କାର୍ଯ୍ୟକ୍ରମ କରିବୁ ବୋଲି ଆଶା।
0: ଆହୁରି ଭଲ ଭଲ କାର୍ଯ୍ୟକ୍ରମ କରନ୍ତୁ, ତା ସହିତ ଦେଖନ୍ତୁ ମାନେ ହସ ପ୍ରସାଦ ପ୍ରାୟତଃ କମି ଯାଉଛି, ଆପଣ ଯୋଉ ଟାଇମରେ ସୃଜନୀ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରୁଛନ୍ତି, ଏମିତି ଗୋଟେ କବିତା ସଂଗ୍ରହ ସାକ୍ଷାତକାର କରନ୍ତୁ, ଯାହା ପାଖରେ ହସ ଉପରେ ଯେମିତି ବ୍ୟଙ୍ଗ କବିତା ହେଲା କି ଯେମିତି ତାଙ୍କର ପାଖରେ ଯେ ହସର କିଛି ସ୍ଥାନ ନଥିବ, ସେ ଉପରେ ଗୋଟେ ଆପଣଙ୍କୁ ବାରବାର କୁହାପଡ଼ୁଛି, ସେ ଭଳିଆ କାର୍ଯ୍ୟକ୍ରମ ଯେ କରନ୍ତୁ ବୋଲି ଆପଣ ଯଦି ନ କରୁଛନ୍ତି ସେଥିପାଇଁ ଟିକେ ଦୁଃଖ ଲାଗୁଛି। କାରଣ ଦେଖନ୍ତୁ ଯୁବବାଣୀ ବିଭାଗରେ ସବୁଦିନ ଷ୍ଟାଫ ଅଛନ୍, ବହୁତ ସଂଖ୍ୟାରେ ଷ୍ଟାଫ ଗୁଡାକ ଅଛନ୍ତି, ଆଉ ଆପଣମାନେ ଯଦି ସେ କାର୍ଯ୍ୟକ୍ରମ ନ କରିବେ ତାହେଲେ ହସର ଭୂମିକା ଶୁଣିବାକୁ କୋଉଠୁ ମିଳିବ? କେବଳ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗରୁ ମିଳିପାରିବ।
1: ଆଜ୍ଞା ଭାଇ, ଆପଣଙ୍କ କଥାକୁ ଆମେ ନିଶ୍ଚୟ ଧ୍ୟାନରେ ରଖିକି ଆଗାମୀ ଦିନରେ ସେମିତି
0: ଭାବୁଛି ବୋଧେ ମୋର ପ୍ରଥମ କଲର୍ ଭାବୁଛି ମୁଁ।
1: ଆଜ୍ଞା ଭାଇ,
0: ମୁଁ ଏଇଟା ଭାବୁଛି ବୋଧେ ମୋର ଏଇଟା ହଉଛି ପ୍ରଥମ କଲର୍ ବୋଲି ଭାବୁଛି।
1: ନାହିଁ ଭାଇ, ଆପଣ ପ୍ରଥମ କଲର୍ ନାହାନ୍ତି, ତଥାପି ବି ଆପଣ କଲ୍ କଲେ ଆମକୁ ବହୁତ ଖୁସି ଲାଗିଲା।
0: ନିହାତି ଭାବରେ, ନିହାତି ଭାବରେ, ଯାହା ବି ହବ ଆଉ ତାପରେ ମୋଟା କଣ କହନ୍ତି ନ ବିଶ୍ୱାସ କରିପାରି, ବର୍ତ୍ତମାନ ମୋଟା ଥରେ ମାସେ ପରେ ଥରେ ପୁଣି ଲାଗିଲା, ଆପଣଙ୍କୁ ଖୁସି ଲାଗୁଛି, ସବୁ ହସ୍ତା ଟ୍ରାଏ କରୁଛି କିନ୍ତୁ ଲାଗୁନଥିଲା କିନ୍ତୁ ଆଜି ଲାଗିଲା, ବେଶୀ ଖୁସି ଲାଗୁଛି।
1: ହଁ ଭାଇ, ଆପଣଙ୍କର ଭଲ ପାଇବା ଆମ ସହିତ ସବୁବେଳେ ଏମିତି ରହୁ ଭାଇ। ତାହେଲେ କୁହନ୍ତୁ ଭାଇ, ଆପଣ କୋଉ ଗୀତ ଶୁଣିବେ?
0: ଆଜି ଗୋଟେ ବହୁତ ସୁନ୍ଦର ଗୀତଟେ ଅଛି, ତୋ ପ୍ରେମ ବର୍ଣ୍ଣବୋଧ, ଗାଇଛନ୍ତି କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଏବଂ କଣ୍ଠଶିଳ୍ପୀ ହିମାଂଶ ସାଗର। ତୋ ପ୍ରେମ ବର୍ଣ୍ଣବୋଧ, ଏଇଟା ଗୋଟେ ସୁନ୍ଦର ଗୀତଟେ, ପୁରା ମନକୁ ନିହାତି ଛୁଇଁଯିବ। ଏଇ ଗୀତଟେ ପ୍ଲେ କରିଦେଲେ ନିହାତି ଭାବରେ ଖୁସି ଲାଗିବ। ଆର୍ ଯେତେ ବି କାର୍ଯ୍ୟକ୍ରମ ଶୁଣୁଛ, ଉପସ୍ଥାପକ ଉପସ୍ଥାପିକା, ଅଲ୍ ଆର୍ଜେ ଅଲ୍ ଇତରଙ୍କୁ ସ୍ପେଶାଲି କି ମୋର ଡେଡିକେଟ୍ ସମସ୍ତଙ୍କୁ
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ହଲଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ।

0: जय जगन्नाथ। नमस्कार
1: ଭାଇ। ନମସ୍କାର, ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
0: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
1: ଆଜ୍ଞା ଭାଇ, କେମିତି ଅଛନ୍ତି ଭାଇ ଆପଣ?
0: ବହୁତ ବଢିଆ ଅଛି। ଆଉ ଗାଁ ପଟେ ବର୍ଷା ହଉଛି ଆମର, ଆପଣ କେମିତି ଅଛନ୍ତି?
1: ହଁ ଭାଇ, ମୁଁ ବି ଭଲ ଅଛି। ଏପଟେ ବି ବହୁତ ଜୋରସେ ବର୍ଷା ହଉଛି। କଣ କରୁଥିଲେ ଭାଇ?
0: ବର୍ତ୍ତମାନ ବି ଆସୁଛି ବସ୍ରେ, ତାପରେ ମନେ ପଡିଲା କଲ୍ କରିଥିଲେ।
1: ଆଜ୍ଞା ଭାଇ, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
0: ହଁ, ସବୁ ଭଲ ଅଛନ୍ତି।
1: ଆଚ୍ଛା, ତାହେଲେ ଭାଇ କୋଉ ଗୀତଟି ଶୁଣିବେ ଆଜି ଆପଣ?
0: ଫିଲ୍ମ ହେଲା ଏକ ଦୁଇ କିଲି ଏକ ଭଲା ମେରେ ଜୀବନ ସାଥୀ ପ୍ୟାର କି ଯାଓ ଜବାନୀ ଦିୱାନୀ ସିଦ୍ଧି ପଡ଼େ ସତ୍ୟମ ଶିବମ ସୁନ୍ଦରମ ସତ୍ୟମ ଶିବମ ସୁନ୍ଦରମ।

0: ଭାଇ ତାହେଲେ ଏଇ ଗୀତଟି ଆପଣ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
1: ପ୍ରଭୁ ଆପଣଙ୍କର ସବୁ ଯାଇଥିବା ଷ୍ଟାଫ୍ ମୁଁ ମୋର ବନ୍ଧୁ ଅଛି ନିତେନ୍ଦ୍ର ସିଂ, ହରେଶ ପରିଡ଼ା, ସବରା ମେହର, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ସୁବର ସାହି, ସୁବର ଭୋଇ ଆଉ ଆକାଶବାଣୀ ଜୟପୁର ସୁନ୍ଦର।
0: ଆଜ୍ଞା ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ। ଆପଣଙ୍କ ମନ ପସନ୍ଦର ଗୀତଟି ଆମେ ନିଶ୍ଚୟ ଶୁଣେଇବୁ।

0: ତେବେ ସାଥୀ, ଶୁଣିଲେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହାଲୋ ଗୁଞ୍ଜନ। ବର୍ତ୍ତମାନ ତ ଆମେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛେ, କିନ୍ତୁ ତା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶନିବାର ଜୁଆନ କଥା କାର୍ଯ୍ୟକ୍ରମରେ ଶୁଣିବେ ଗଛ ହିଁ ଜୀବନ, ଏବଂ ତା ସହିତ ଆପଣମାନଙ୍କ ପାଇଁ ରହିଛି ସାକ୍ଷାତକାର, ଯାହାର ବିଷୟ ରହିଛି ଜଳବାୟୁ ପରିବର୍ତ୍ତନ ରୋକିବାରେ ଜଙ୍ଗଲର ଭୂମିକା। ତା ସହିତ ଆପଣମାନଙ୍କ ପାଇଁ ରହିଛି କିଛି ଜାଣିବା କଥା।
0: ତେବେ ସାଥୀ, ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ, ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com। ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସମ୍ପର୍କ ଅଗଣାରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
0: ଆଉ ମୁଁ ପ୍ରିୟଙ୍କା ପାତ୍ର। ନମସ୍କାର।

ଶୁଣୁଥିଲେ ଯୁବଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରାଜକୁମାରୀ ମହାନ୍ତି ଏବଂ ଜୟରାମ ମରୁଚ।

0: ମାସ ଗୋଟେ ମାସ ବଣ୍ଟା ହୁଏ। ଯଦି ବଳକା ଅଛି ଯେକୌଣସି ଅନୁଷ୍ଠାନ ବା ପ୍ରତିଷ୍ଠାନ ଯେକୌଣସି ସରକାରୀ କ୍ଷେତ୍ର ଯଦି ଇଚ୍ଛୁକ ଆମେ ଗୋଟେ ବନ ମହୋତ୍ସବ କରିବୁ କି ଆମର ପରିବେଶରେ ଗୋଟେ ଗଛ ଦିଟା ଲଗେଇବୁ, ଯଦି ସେମାନେ ଚାହାନ୍ତି ନା ମାନେ ରିକ୍ୱାର୍ଡ କରନ୍ତି ବୋଲେ ସେମାନଙ୍କୁ ଯଦି ଆମ ପାଖରେ ନଥିଲେ ବି ଆଉ କୋଉ ନର୍ସରୀରୁ ତାଙ୍କୁ ଦିଆ ହୁଏ, ମାନେ ଯୋଉ ନର୍ସରୀରେ ଥାଏ ସେ ନର୍ସରୀରୁ ତାଙ୍କୁ କିଛି ଆଡଜଷ୍ଟ କରିକି ଦିଆଯାଏ ଆଉ।
1: ବନ ମହୋତ୍ସବଟା ଗାଁକେ ଗୋଟେ ତର କରସା କି ଗୋଟେ ଗୋଟେ ଗାଁକେ ନେଇ ଗୋଟେ ଗୋଟେ ବନ ମହୋତ୍ସବ ହେଇଛି।
0: ଆମର ବନ ମହୋତ୍ସବ ହେଲା ପ୍ରତି ଲୋକଙ୍କୁ ସଚେତନ କରିବା ନିମନ୍ତେ ଆମର ଯେତିକି ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ଆଉ ବେସରକାରୀ ଅନୁଷ୍ଠାନ ଆଉ ଏମିତି ଯଦି ଲୋକ ଗୋଟେ ଗ୍ରାମବାସୀ ମାନେ ବି ମଧ୍ୟ ଯଦି VSS ବି ଗଠନ କରାହେଇଛି ସେ VSS ମାଧ୍ୟମରେ ବି ଆମ ଗାଁରେ ବନ ମହୋତ୍ସବ କରିବୁ ବୋଲେ ସେ VSS ରେ ବି ବନ ସୁରକ୍ଷା ସମିତି ଦ୍ଵାରା ବି ସେଟା ବନ ମହୋତ୍ସବ କରାହଉଛି।
1: ହେଲେ ବନ ମହୋତ୍ସବ ଲଗେ ଏନ୍ତା କାଇ କାଇ ଲୋକ ମାନେ ଆସିରେ ଯାଇକି ତୁମର ଅଫିସର ବାବୁ ମୋହନ କେ ଏମିତି ତୁମର ଲୋକ ଆସିକରି ନେଇଯିବା ଏମିତି
0: ନାଇଁ ଆମର ଅଫିସର ମାନେ ବୋଲେ ଆମର ଡିଷ୍ଟ୍ରିକ୍ଟ ଲେଭେଲ ଅଫିସର ମାନେ ତ ତାଙ୍କର ବଡ ବଡ ପ୍ରୋଗ୍ରାମ ହୁଏ, ସେମାନେ କୋରାପୁଟରେ ଯେତିକି ଆମର ଜିଲ୍ଲା ଭିତରେ ଯେତିକି ବଡ ବଡ ପ୍ରୋଗ୍ରାମ ଅଛି ସେ ଜାଗାରେ ଯାଆନ୍ତି ଆଉ ଆମ ଯେତିକି ଇଏ ଲୋକାଲ ଆମ ରିପ୍ରେଜେଣ୍ଟେଟିଭ ଯେମିତି ସରପଞ୍ଚ ହଉ, ସମିତି ହଉ କି ୱାର୍ଡ ମେମ୍ବର ହଉ, ସେ ପାଖରେ ସରକାରୀ କର୍ମଚାରୀ ଯଦି ମାଷ୍ଟର ଥିବେ ପିଲା ଯିବେ ସେମିତି ସେମାନଙ୍କୁ ଅତିଥି ଭାବରେ ଡକାଯାଏ।
1: ସାରା ସେଟା ଉତ୍ସବ ପରାଇଛି
0: ହଁ ଗୋଟେ ଦିନ ସାରା ଉତ୍ସବ ହବ, ଗୋଟେ ଘଣ୍ଟା ଦି ଘଣ୍ଟା ସେଟା ଉତ୍ସବ କରିବେ, ତାପରେ ଆଉ କୋଉ ଗାଁ ଯଦି ଇଚ୍ଛୁକ ଥିବେ କୋଉ ପ୍ରତିଷ୍ଠାନ ଯଦି କରିବାର ଅଛି ସେ ଜାଗାରେ ଯିବୁ, ସେ ଜାଗାରେ ତାଙ୍କୁ ବି କିଛି ଯେମିତି ପଢାପଢି ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କୁ ବି କିଛି ଉତ୍ସାହିତ କରିବୁ, ତାଙ୍କୁ ବି ଆଗକୁ କେମିତି କରାଯାଏ କଣ ସେ ବିଷୟରେ କିଛି ଉପଦେଶ ଦେବୁ, ସେମିତି ସଚେତନ ଅଲଗା ଜାଗାରେ ବି ହୁଏ।
1: ଉତ୍ସବ ଲଗେ ତୁମର ବିଭାଗ ସେ ଆୟୋଜନ କରସା ନା ଗାଁ ଲୋକ ମାନେ
0: ଉତ୍ସବ ଲଗେ ଆମେ ବି ଯିବୁ, ବନ ବିଭାଗ ଯିବ, ବନ ବିଭାଗ ଯେହେତୁ ସଚେତନ କାର୍ଯ୍ୟକ୍ରମ କରିବ ଗାଁ ଲୋକ ବି ଆସିବେ, ପବ୍ଲିକ ଆସିବେ, ସେ ଭିତରେ ସରକାରୀ କର୍ମଚାରୀ ଥିବେ ଆଉ ଜନପ୍ରତିନିଧି ଥିବେ ସବୁ ଉପସ୍ଥିତ ରହିବେ, ଉତ୍ସବ କରାଯାଏ। ଖାଇବା ପିଇବା ଟିଫିନ ଭଳିଆ ଏମିତି ସ୍ନାକ୍ସ ବିସ୍କୁଟ ମିକ୍ସଚର ଯାହା ଖୁସିରେ ଯାହା ନେଇକି ଦିଆଯାଏ।
1: ହେଲେ ସେଟା ସବୁ ତୁମର ବିଭାଗ ସବୁ ଆୟୋଜନ କରି ତୁମେ ସେଟା ବନବାସ କର ସାର।
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଏଟା ବର୍ଷକୁ ଗୋଟେ ଥର ଅଛି ନାଇଁ
0: ଗୋଟେକୁ ଥର ହବ
1: ବନ ମହୋତ୍ସବ ଅଛି ବୋଲେ ସେଟା ଗୋଟେ ପର୍ବ ଆର ସେ ପର୍ବରେ ଗଛ ପତ୍ର ମିଲ୍ସି ଗଛ ଲଗାଇବାକୁ ସୁବିଧା ମିଲ୍ସି ବୋଲି ଗୋଟେ
0: ମିଳିବ ବୋଲି ସେଟା ଗୋଟେ ଆମର ଗଭର୍ଣ୍ଣମେଣ୍ଟ ର ନିୟମ ଅଛି ଆଉ
1: ସରକାର ନିୟମ ଅଛେ
0: ସରକାର ନିୟମ ଅଛି ଆଜ୍ଞା
1: ଏନ୍ତା ଟାଇମ ରେ ହେଲେ ଗଛ କେମିତି ଶସ୍ତାରେ ମିଲ୍ସି
0: ଶସ୍ତାରେ ମିଲ୍ସି ଶସ୍ତାରେ ମିଲ୍ସି ଆମର ବନ ମହୋତ୍ସବ ସପ୍ତାହ ମଧ୍ୟରେ ଯେମିତିକି 7 ଦିନ ଭିତରେ ଯଦି ଯେଉଁ ଲୋକ ସବୁ କରୁଛନ୍ତି ସେ ଆମର ଏବେ କହିଲା ଭଳିଆ ଯଦି ସେ ସରକାରୀ କ୍ଷେତ୍ର ବେସରକାରୀ କ୍ଷେତ୍ର ହଉ ସେ ଯଦି ବନ ମହୋତ୍ସବ କରିବେ ସେ ବନ ମହୋତ୍ସବ ସପ୍ତାହରେ ସବୁ ଫ୍ରି ଗଛ ସେ ଯେତିକି ଚାହିଁବେ 50 ହଉ 100 ହଉ ସେ ତାଙ୍କୁ ସେ ଅନୁସାରେ ଦିଆ ହୁଏ ଆଉ ତାପରେ ଯଦି ପବ୍ଲିକ ଯେ ଆସିବେ ନେବେ ଆମେ ଗଛ ଲଗାଇବୁ 2ଟା ଦିଅନ୍ତୁ କହିଲେ ସେମାନଙ୍କୁ ଆମର ରୟାଲିଟି ହିସାବରେ ନିଆଯାଏ।
1: ସେ ବନ ମହୋତ୍ସବ ଦିନ ସାରିଲେ ଯଦି ଗଛ ବଳକା ରହିଲେ ସେଟା ଦିଆଯାଇଛି
0: ହଁ ବନ ମହୋତ୍ସବ ଦିନ ସରିଲେ ବି ବଳକା ଥିବ ବୋଲି କହିଲେ ସେଟା ଦିଆ ହବ ଆଉ।
1: ହ୍ୟାଲୋ ବାବୁ ବଡ ନିମାନ ବନ ମହୋତ୍ସବ ବିଷୟ କହିଦେଲା ବେଶୀ ଧନ୍ୟବାଦ ବାବୁ
0: ଜୁହାର
2: ସମ୍ରା ବଡେ ନିକ କରି କହିଲା ବଡେ ଲୋକ ଭାଇ ଭଉଣୀ ମନ ଶୁଣବା ଭାଇ ଭଉଣୀ ମନ ଭଲ କରି ଶୁନି କରି ଜାଣିରେବେ ଆର ଭାଇ ଭଉଣୀ ମନକେ ଆର ଗୋଟେ ହେତ କରିଦେବା ଯେ କାଇ ବୋଲେ ଯାର ଯେମିତି କ୍ଷମତା ଅଛେ ଗଛ ଖଣ୍ଡି ଖଣ୍ଡି ଲଗାଅ ସାନ ସାନ ସରୁ ସରୁ ଗଛ ମାନେ ଲଗାଇଲେ ମୂଷା ଆମର ଗାଗଡ଼ କେନିକ ଆମର ଘର ପାଖେ କନି ଅସ ସେ ତୁଲସୀ ଗଛ ପରାଟା ନହେଲେ ସାନ ସାନ କାଇ କାଇ ଗଛ ମାନ ଲେବୁ ଗଛ ମାନ କେତେ ପରା ଘର ପାଖେ ପାଖେ ଲଗେଇବା କାଇ ହେଇସି ସେମିତି ଗଛ ମାନ ଲଗେଇ କରି ଆମର ଜଲବାୟୁକୁ ନିକ କଲେ ଆମର କାଜେ ନିକ ଆମର ପିଲା ଟକିର କାଜେ ନିକ କଥାବାର୍ତ୍ତା ହେଇତେ ହେଇସି ଏ ବାବୁ ତ କେଡେ ସୁନ୍ଦର କହିଲା ଗୋଟେ ଗୀତ ଗୋଟେ ଶୁଣାଇ ଦଉ
3: ଶୁଣାଇ ଦେବି।

0: ପରିବର୍ତ୍ତନ କରନ୍ତି ତାହେଲେ ତାଙ୍କର ଜାତି ଅପରିବର୍ତ୍ତିତ ରହିବ, କିଛି ହବନି। ଯୋଉ ଜାତିକି ଯାଆନ୍ତୁ, ସେମାନେ ମୁସଲମାନକୁ ଯାଆନ୍ତୁ, ଖ୍ରୀଷ୍ଟିଆନକୁ ଯାଆନ୍ତୁ, ଯୋଉ ଧର୍ମକୁ ଯାଆନ୍ତୁ ସେମାନେ, କିନ୍ତୁ କିନ୍ତୁ ହରିଜନ ସେଡ୍ୟୁଲ କାଷ୍ଟ, ସେଡ୍ୟୁଲ କାଷ୍ଟ ମାନେ ଯଦି ଜାତି ପରିବର୍ତ୍ତନ କରନ୍ତି ତାହେଲେ ତାଙ୍କର ଯୋଉ ରହିଲା ଜାତି ସେ ଜାତି ବଦଳିଯିବ। ହରିଜନ ଯଦି ଖ୍ରୀଷ୍ଟିଆନରେ ମିଶିଯିବ ସିଏ ଜେନେରାଲ ବା ଓବିସି ହେଇଯିବ, ସିଏ ଆଉ ଖ୍ରୀଷ୍ଟିଆନ ହେଇକି ରହିବ ନାହିଁ। ବା ମୁସଲମାନରେ ମିଶିଗଲା ବୋଲି କହିଲେ ସେ ମୁସଲିମ ହେଇଗଲା, ସିଏ ମାଇନରିଟି ଆକ୍ଟ କୁ ଆସିଯିବ।
1: ହେଲେ ଏଇଟା ଗୋଟେ କଥା। ଆହୁରି ଏବେ ଆମେ ଏସ୍ସି ଏସ୍ଟି ବୋଲି କରି ଲୋକମାନଙ୍କୁ ହଇରାଣ କରେଇଲେ ନିଜେ, ସେଟାରେ କେମିତି ବାବୁ
0: କିଏ ହଇରାଣ କରୁଛି? ଆଦିବାସୀ ମାନଙ୍କୁ, ହରିଜନ ମାନଙ୍କୁ ଯୋଉମାନେ ହଇରାଣ କରିବେ ସେଇମାନଙ୍କୁ ତ ଆଟ୍ରୋସିଟି ଆକ୍ଟ ଲାଗୁ ହବ। ଓଡିଶା ଭାରତ ସରକାର ପ୍ରଣୟନ କରିଛନ୍ତି, ତାଙ୍କୁ ତମେ ଜାତି ଉପରେ କିଛି କହିପାରିବ ନାହିଁ। ଯଦି ଜାତି ନା ଧରିଲ ତାହେଲେ ତମ ନାଁରେ କେସ୍ ହବ, ସରକାର ତାଙ୍କ ପାଇଁ କରିଛନ୍ତି।
1: ହଁ, ଏବେ ତମେ କହିଲା ଯେ ତାଙ୍କେ କାଇ ଅସୁବିଧା କଲେ ସେ ଆଟ୍ରୋସିଟି ଆକ୍ଟ ଲାଗିଛି ବୋଲି କରି, ମାତ୍ର ଲକ୍ଷ୍ମଣ କେ ସେ ଅନୁସୂଚିତ ଜାତିର ଲୋକମାନେ ଅନ୍ୟ ସେ ସାଧାରଣ ଲୋକମାନଙ୍କୁ ହଇରାଣ କରି କରି ତାଙ୍କ ନାଁରେ ମିଥ୍ୟା କେସ୍ ମାନେ ଦେବା, ସେଟା କେମିତି ବାବୁ?
0: ସେଟା ନାଇଁ ରେ ମା, ସେଇଟା ତ ନାଇଁ। ସେଇଟା ତ ଆମର ଏବେ କହିଲା କଣ ବୋଲି କହିଲେ, ସବୁବେଳେ ଆଦିବାସୀ, ହରିଜନ, ଗରିବ ଶ୍ରେଣୀର ଲୋକ, ମହିଳା, ଶିଶୁ, ଶ୍ରମିକ ଏଇମାନଙ୍କର ଆତ୍ମର ସୁରକ୍ଷା ଦେବା ପାଇଁ, ସମ୍ପତ୍ତି ଆତ୍ମର ସୁରକ୍ଷା ଦେବା ପାଇଁ ସବୁ ପ୍ରକାର ନୀତି ନିୟମ ରହିଛି। ଆଉ ସାଧାରଣ ଲୋକକୁ ଯଦି ସେମାନେ ମିଛ କେସ୍ ଫେସ୍ କରିବେ ତାହେଲେ ତ ସେମାନେ ମଧ୍ୟ ଦଣ୍ଡିତ ହେବେ, ସେମାନଙ୍କ ନାଁରେ ମଧ୍ୟ ହବ, ହଁ ଅନ୍ୟ କେସ୍ କରିହବ ଯେ ସେମାନେ ବାରମ୍ବାର ମିଥ୍ୟା କେସ୍ ଦାଖଲ କରୁଛନ୍ତି ଆଉ ସାଧାରଣ ଲୋକଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ସେଇଟା ଯଦି ଥାନାବାଲା ଉପଲବ୍ଧି କରିବେ ସେମାନେ କେସ୍ ହିଁ କରିବେନି, ଯଦି କେସ୍ କରିବେ ଫଲ୍ସ କରିଦେବେ।
1: ହଁ, ସୁବିଧା ମିଳିଲାନି ସେଟା ସବୁବେଳେ ସେମାନେ ଭଲ କାମ କଲା ବାଦେ ମୂଷା, ବଡ ଚାକିରି କଲା ବାଦେ ମୂଷା ତାଙ୍କର ପରିବାର କେ ଏସ୍ସି ଏସ୍ଟି ର ସୁବିଧା ମିଳିତେ ରହିଛି ଏକା କି ବାବୁ?
0: ହଁ, ସେମାନେ ଯେହେତୁ ଜନ୍ମରୁ ଆଦିବାସୀ ସେମାନେ ମରିଗଲେ ବି ଆଦିବାସୀ, କିନ୍ତୁ ହରିଜନ ମାନେ ଯଦି ଜାତି ପରିବର୍ତ୍ତନ କରନ୍ତି ତାହେଲେ ତାଙ୍କର ଜାତିରେ ପରିବର୍ତ୍ତନ ହେଇଯିବ, ସେମାନେ ଆଉ ହରିଜନ ରହିବେ ନାହିଁ। ହେଲେ ଏଇ ଯୋଉ ଆଦିବାସୀ ହରିଜନ ମାନଙ୍କୁ ପଢା ପଢିବେ ସୁବିଧା ସବୁ ଜାଗାରେ, ଏଇ ଯୋଉ ପିଲାମାନଙ୍କୁ ସ୍କଲାରସିପ୍ ମିଳୁଛି, ତାଙ୍କ ପାଇଁ ସିଟ୍ ରିଜର୍ଭେସନ୍ ରହୁଛି, ତାଙ୍କୁ ଚାକିରିରେ ସଂରକ୍ଷଣ ରହୁଛି, ସବୁ ଜାଗାରେ ସେଇମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି। କିନ୍ତୁ ଏବେ ଆପଣ ଯୋଉ କଥା କହିଲେ ଯେ ଯଦି ସେମାନେ ତାଙ୍କର ଉପରକୁ ପଳେଇଲେ, ଭଲ ଚାକିରି ବାକିରି କଲେ, ମନ୍ତ୍ରୀ ଏମ୍ଏଲ୍ଏ ହେଇଗଲେ, ତମର ଆଇଏଏସ୍ ହେଇଗଲେ, କଲେକ୍ଟର ହେଇଗଲେ, କି ଏସ୍ପି ହେଇଗଲେ, କି ଡିଆଇଜି ହେଇଗଲେ, ବଡ ବଡ ଚାକିରି ବାକିରି କଲେ, ତାକୁ ଆମର କହୁଛନ୍ତି କ୍ରିମ୍ ଲେୟାର ବୋଲି କହୁଛନ୍ତି। ଯୋଉମାନେ କ୍ରିମ୍ ଲେୟାରରେ ପହଞ୍ଚିଗଲେ ସେମାନଙ୍କୁ ଏ ସୁବିଧା ନ ଦିଆଯାଉ ବୋଲିକି ସୁପ୍ରିମକୋର୍ଟରେ କେସ୍ ହେଇଛି, ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ ଆକ୍ଟରେ କେସ୍ ହେଇଛି। ତ ସେଇଟା ତ ସୁପ୍ରିମକୋର୍ଟରେ ଏସ୍ଏଲ୍ପି ସ୍ପେଶିଆଲ ଲିଭ୍ ପିଟିସନ ଜରିଆରେ କେସ୍ ହେଇଛି, ଦେଖାଯାଉ ତାର ବିଚାରଣା ହେଇକିରି କଣ ଫଳ ଆସୁଛି, କିନ୍ତୁ ଏବେ ତ ସେମାନେ ସେ ସୁବିଧା ହାସଲ କରୁଛନ୍ତି।
1: ହେଲେ କେତେ ଦୂର ଏଇଟା ନିକୋ କାତା ବାବୁ, ଏ ଯେଉଁ ସୁବିଧା ଉପଭୋଗ କଲେନି ତାଙ୍କର ତାଙ୍କର ତାଙ୍କର ବୋଲି କରି, ମାତ୍ର ଅନ୍ୟ ଯେଉଁ ଲୋକ ପାଇବା କଥା ସେମାନେ ନା ପାଇଲେନି, ସେମାନେ
0: ନିକୋ କଥା ବୋଲି କହିଲେ ମା, ଏଇଟା କଣ ବୋଲି କହିଲେ, ସରକାର ଦେଖିଲେ ଯେତେବେଳେ ଭାରତବର୍ଷ ସ୍ୱାଧୀନତା ପାଇଲା ସେତେବେଳେ ଦେଖିଲେ ଯେ ଆଦିବାସୀ, ହରିଜନ ଏଗୁଡାକ ଗରିବ ଶ୍ରେଣୀର ଲୋକ, ଏମାନେ କୌଣସି ସୁବିଧା ପାଉନାହାନ୍ତି, ଏମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି, ଚାକିରିରୁ ବଞ୍ଚିତ ହେଉଛନ୍ତି, ସାଧାରଣ ପିଲାମାନେ, ସାଧାରଣ ବର୍ଗର ପିଲାମାନଙ୍କ ସହିତ ଏମାନେ କମ୍ପିଟିସନ କରିପାରୁନାହାନ୍ତି, କି ସେଭଳିଆ ମେରିଟିୟସ୍ ପିଲା ଆସୁନାହାନ୍ତି ବୋଲି ଏଇ ନୀତି ନିୟମ ଥିଲା। କିନ୍ତୁ ଆଜି ଆଦିବାସୀ ହରିଜନ ପିଲା ସାଧାରଣ ବର୍ଗଙ୍କ ପିଲାଙ୍କଠୁ ବହୁତ ଅଧିକା ମାର୍କ ଆଣୁଛନ୍ତି, ଭଲ ପୋଜିସନ ରଖୁଛନ୍ତି, ଏବଂ ଖାଲି ଯେ ତାଙ୍କ ପାଇଁ ଯୋଉ ରିଜର୍ଭେସନ ଅଛି ସେତିକିରେ ହିଁ ଚାକିରି ନାହିଁ, ତାକୁ ଛାଡି ମଧ୍ୟ ସାଧାରଣ

0: एप्पल ऐप स्टोर से हटाने का आदेश दिया है। ये कदम सुरक्षा से जुड़ी चिंताओं को देखते हुए उठाया गया है। इन एप्स का इस्तेमाल ई रिक्शा की बैटरी को ब्लूटूथ के जरिए दूर से बंद करने के लिए किया जा रहा था। मामले की जांच जारी है और सरकार इस पर लगातार नजर बनाए हुए है। मौसम विभाग ने कल तक गुजरात, कोंकण, गोवा, मध्य महाराष्ट्र, ओडिशा और पश्चिमी मध्य प्रदेश में मूसलाधार बारिश का रेड अलर्ट जारी किया है। छत्तीसगढ़, पूर्वी मध्य प्रदेश, उत्तर प्रदेश और विदर्भ में आंधी तूफान के साथ बिजली गिरने की आशंका है। फीफा फुटबॉल विश्व कप के राउंड ऑफ 32 में रात 11:30 बजे ऑस्ट्रेलिया का मुकाबला मिस्र से होगा। एक अन्य मैच में तड़के 3:30 बजे अर्जेंटीना का मुकाबला केप वर्डे से होगा। इससे पहले स्पेन, पुर्तगाल और स्विट्जरलैंड ने अंतिम 16 में प्रवेश किया। श्री अमरनाथ जी यात्रा आज सुबह जम्मू कश्मीर के पहलगाम और बालतल मार्गों से शुरू हो गई। पूरे देश से लाखों श्रद्धालु 57 दिनों की तीर्थ यात्रा के दौरान पवित्र अमरनाथ गुफा के दर्शन करेंगे। इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଉ ଅଳ୍ପ ସମୟ ପରେ 6:10 ଆପଣଙ୍କୁ ଶୁଣାଇବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 6:15 ଶୁଣିମା ହେଉ। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:20। କିଛି ହିନ୍ଦୀ ଭଜନ ଆପଣଙ୍କୁ ଶୁଣାଇବୁ ଆଜି ସନ୍ଧ୍ୟା 6:20 6:30। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00 ଏବଂ 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଏଥିରେ ଶୁଣିବେ ଏକ ଆଲୋଚନା ବର୍ଷାଦିନେ ଗାଈଗୋରୁଙ୍କ ଦେଖାଯାଉଥିବା ବିଭିନ୍ନ ରୋଗ ଏବଂ ତା'ର ପ୍ରତିକାର ସମ୍ପର୍କରେ। 8:15 ଶୁଣିବେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। 9:30 ଶୁଣିବେ ନାଟକ ଶଙ୍କର ତ୍ରିଶୂଳ, ରଚନା କରିଛନ୍ତି ସୁବାସ ଚନ୍ଦ୍ର କର, ପ୍ରଯୋଜନା ଉଦୟ ଶଙ୍କର ଚାନି। ଆପଣଙ୍କ ଅନୁରୋଧରେ କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:00। 10:30 ଶୁଣିବେ କିଛି ଆଧୁନିକ ଗୀତ। ଆଜିର ଶିଳ୍ପୀମାନେ ହେଲେ ଗୁରୁପ୍ରସାଦ ଦାସ, କୁନ୍ତି ବେହେରା, ଉପେନ୍ଦ୍ର କୁମାର ମିଶ୍ର ଏବଂ ମୋନାଲିସା ପଣ୍ଡା। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିବା ଆସନ୍ତାକାଲିର କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ଅଲେଖ ଚନ୍ଦ୍ର ସାମଲ, ରୀତା ମିଶ୍ର, ବୀଣାପଣି ପୁରୋହିତ, ଜ୍ୟୋତ୍ସ୍ନା ରାଣୀ ଦାସ ଏବଂ ସବିତା ମିଶ୍ର। ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 67ତମ ଭାଗ ଶୁଣିବେ ଆସନ୍ତାକାଲି 6:25। 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ଅମନାତ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବିମଳା ଅମନାତ୍ୟ ଏବଂ ସାଥୀ। 6:00 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ 7:25। ବିଷୟ ରହିଛି ରୁଆ ଧାନ ଥୁଆ, ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ କ୍ରମରେ ତିନି ରଥ ଓ ପାର୍ଶ୍ୱ ଦେବାଦେବୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45

ଚବିଶ ମିନିଟ୍ରେ ଗୀତିଧାରାରେ କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣେଇବୁ ସକାଳ ନଅଟାରେ। 9:30 ରହିଛି ଆମର ସପ୍ତଧାରା କାର୍ଯ୍ୟକ୍ରମ, ଯେଉଁଠି ଆପଣ ଶୁଣିପାରିବେ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣିବେ ପୂର୍ବାହ୍ନ 10:05, ଦିନ 12 ଏବଂ ଦିନ 2:15। ପୁନେ ଲେଞ୍ଜୁ କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣେଇବୁ ଦିନ 12:30 କିଛି ଭକ୍ତି ଗୀତ ଶୁଣିବେ ଦିନ 12:50। ଶିଳ୍ପୀ ହେଲେ ଅଲେଖ ଚନ୍ଦ୍ର ସାମଲ, ବନ୍ଦିତା ଦାସ, ଜୀବନାନନ୍ଦ ପାଣି ଏବଂ ସ୍ୱରୂପ ଚକ୍ରବର୍ତ୍ତୀ। ଗୀତି ଭାରତୀ କ୍ରମରେ କିଛି ଲୋକଗୀତ ଶୁଣିବେ ଦିନ 1:05। ଏଥିରେ ଶୁଣିବେ ଛତିଶଗଡ଼ି ଲୋକଗୀତ ଏବଂ ଡୁଗ୍ରୀ ଲୋକଗୀତ। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବିରତି ପରେ ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ବାଦଲର ଏକ ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

0: ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଶୁଣିମା ହେଉ। ରଚନା ଏବଂ ଉପସ୍ଥାପନା କରିଛନ୍ତି ଜଗଦୀଶ ଅଧିକାରୀ।
1: ଆଜ୍ଞା, ଆପଣ ଆପଣଙ୍କର ଦୈନନ୍ଦିନ ଜୀବନ ଚର୍ଚ୍ଚା ଭିତରେ ଏମିତି ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବେ ଯେଉଁମାନେ କହିବାର ଶୁଣାଯାଏ ଆଜି ମୋର ମୁଡ୍ ଖରାପ ଅଛି, ବା ଯେତେବେଳେ ଆପଣଙ୍କର କିଛି କାମ କାହା ଦ୍ୱାରା ସୁରୁଖୁରୁରେ ସମ୍ପାଦିତ ହୋଇଯିବ ତାହେଲେ ଆପଣ କହିବେ ତାର ମୁଡ୍ ଭଲ ଅଛି ଏଣୁ କାମଟା ହୋଇଗଲା। ଆଜ୍ଞା, ପ୍ରକୃତରେ ମୁଡ୍ ବୋଲି କିଛି ଅଛି ବା ଏହା ଆମେ ତୟାର କରିଥିବା ଗୋଟିଏ ପରିସ୍ଥିତି? ଆଜ୍ଞା, ଏହି ମୁଡ୍ ବା ଆପଣଙ୍କର ଚିନ୍ତାଧାରା ବା ଆପଣଙ୍କର ଭାବନା ବା ବ୍ୟବହାର ଅନେକ ଲୋକ ପଢ଼ିପାରନ୍ତି, ଆଜ୍ଞା ଜାଣିପାରନ୍ତି, ବିଶେଷ କରି ବ୍ୟାପାରୀମାନେ। ଆପଣ କିଛି କିଣାକିଣି କରିବାକୁ ଯାଉଛନ୍ତି, ପକ୍ଷତ ଦୋକାନୀବାଲା ସାଙ୍ଗେ ସାଙ୍ଗେ ଜାଣିଦେବ ଆପଣଙ୍କର ଦୁର୍ବଳତା, ଆପଣଙ୍କର ମୁଡ୍, ଆପଣଙ୍କୁ ସେ ସେହି ଅନୁସାରେ ହିଁ ଜିନିଷ ଦେଖାଇବ। ପରିସ୍ଥିତିର ସୁବର୍ଣ୍ଣ ସୁଯୋଗ ଉଠାଇ ଏମିତି ଚକାଚକା କଥାରେ ଭୁଆଁ ବୁଲାଇ ଯେତିକି ଲାଭ କମାଇବା କଥା ତାଠାରୁ ଟିକେ ଅଧିକା ଟଙ୍କା ନେଇଯିବ। ଏମିତି ଅନ୍ୟ ଏକ ଉଦାହରଣ ବି ନିଆଯାଇପାରେ। ଏଇ ଆଜ୍ଞା, ଏଇ ଫେରିବାଲାମାନେ ଯେଉଁମାନେ କି କିଛି ଚାଦର, ମାଠ, କଲିନ, ପାପୋଛା, କମ୍ବଳ ଆଣିଥାନ୍ତି, ଧରି ନିଅନ୍ତୁ କିଣିବାର ଇଚ୍ଛା ଥାଉ ବା ନ ଥାଉ, ଆପଣ ଯଦି ମୂଲ୍ୟଟା ପଚାରିଦେଲେ, ସେ କିଛି ମୂଲ୍ୟ କହିଦେଲା, ସାଙ୍ଗେ ସାଙ୍ଗେ ସେ ଆଜ୍ଞା ଆପଣଙ୍କୁ ଆଉ ଛାଡ଼ିବନି, ଆଉ ଟିକେ ଆଗକୁ ଯାଇ କେତେ ଦେବେ, କେତେ ଦେଇପାରିବେ ପରି ଗୁଡ଼ିଆ ତୁଡ଼ିଆ କଥା କହି ଆପଣଙ୍କୁ ଜାବୁଡ଼ି ଧରିବେ। ଆଉ ଯଦି ବିରକ୍ତରେ ଆପଣ ମୁଡ୍ କାହିଁକି ଖରାପ କରିବେ ବୋଲି ଶସ୍ତାରୁ ଶସ୍ତା ମାଗିଲେ ମନା କରିଦେବ, ବିକିବନି ଭାବି ଚାଲିଯିବ ଭାବି ଆପଣ କିଛି ମୂଲ୍ୟ କହିଦେବେ, ତାହେଲେ ଆଜ୍ଞା କଥାଟା ସରିଲା, ଆପଣ ଆଜ୍ଞା ଫସିଗଲେ। ଏଇ ପରିସ୍ଥିତିକୁ ସେଇ ବେପାରୀମାନେ ଯେମିତି ଜଗି ବସିଥାନ୍ତି, ଦ୍ରୁତ ବେପାରୀମାନେ ଏଇଠି ଆପଣଙ୍କର ବ୍ୟକ୍ତିଗତ ସେଣ୍ଟିମେଣ୍ଟକୁ ଆଘାତ କରିବା ପରି କିଛି ଓଲଟା ସିଧା କଥା ବି କହିଦିଅନ୍ତି। କେବେ କିଣିଥିଲେ କି ଆଜ୍ଞା? ଏମିତି ଜିନିଷ କିଣିବାର ଶକ୍ତି ଅଛି କି ଆଜ୍ଞା? ଟଙ୍କା ଦେଇନି ପାରୁଥିଲେ କାହିଁକି ବେପାର କରୁଥିଲେ ଆଜ୍ଞା? କଣ ଆଜ୍ଞା ଆପଣ ଆମକୁ ବେପାର ଶିଖେଇବେ? ମାନେ କଣ୍ଟା ଗଛରେ ଶାଢ଼ୀ ପକାଇ ଗଣ୍ଡଗୋଳ ସୃଷ୍ଟି କଲା ପରି ଆପଣଙ୍କ ସହିତ ଲାଗିଯାଆନ୍ତି ଏବଂ ପରିଶେଷରେ ଆପଣଙ୍କର ବ୍ୟକ୍ତିତ୍ୱ ସାମାଜିକ ପଦ ପ୍ରତିଷ୍ଠାର ଦୁଆହି ଦେଇ କହିଦିଅନ୍ତି, ଯଦି ପଇସା ବା ଔକାତ ନଥିଲା ତାହେଲେ କାହିଁକି ଆମକୁ ଡାକୁଥିଲେ, କାହିଁକି ନିଜର ବଡ଼ ପଣିଆ ଦେଖାଉଥିଲେ? ଦେଖନ୍ତୁ, ହଜାର ହଜାର ଟଙ୍କାର ଏତେଟି ଚାଦର ବା କମ୍ବଳ ବା ପାପୋଛା ଯଦି ଏତେ ଟଙ୍କା ଦେବେ ତାହେଲେ ସାଙ୍ଗେ ସାଙ୍ଗେ ଦେଇଦେବି। ଆଉ ଆଉ ଆଜ୍ଞା, ଏମିତିଆ ଉଦାହରଣ ଅଛି ଆଜ୍ଞା, ବେପାରୀର ସେଣ୍ଟିମେଣ୍ଟାଲ ମାୟାଜାଲରେ ଫସି ଅନେକ ଲୋକ ନିଜର ତଥାକଥିତ ଏଗକୁ ସାଟିସ୍ଫାଏ କରିବା ପାଇଁ ଦରକାର ନଥିଲେ ବି କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ବା ନିଜ ମୁଡ୍ର ଦୁଆହି ଦେଇ ଗୁଡ଼ାଏ ଚାଦର, ମାଠ, କମ୍ବଳ, ପାପୋଛା କିଣିବାର ଦେଖାଯାଇଛି। ଅନ୍ଲାଇନ୍ରେ ବି ତ ଦର୍ଶକଙ୍କର ଏଇ ମୁଡ୍କୁ ନେଇ ଗୁଡ଼ାଏ କିଣା ବିକା ହେଇଯାଉଛି ଆଜ୍ଞା। ଦେଖାଗଲେ ଜଣାପଡ଼ୁଛି ମାନେ ଆଜ୍ଞା ଚାରିପଟରୁ ପ୍ରତିଯୋଗିତାମୂଳକ

0: ବଜାରରେ ବିକ୍ରେତାମାନେ ଯେଣ ତେଣ ପ୍ରକାରଣେ ନିଜର ଜିନିଷପତ୍ରକୁ କ୍ରେତାର ବା କିଣିବା ଲୋକର ମୁଡ୍କୁ ବ୍ୟବହାର କରି ଫଟାଫଟ ବିକ୍ରି କରିବାରେ ସଫଳ ହୋଇପଡ଼ୁଛନ୍ତି। ଖାଲି କିଣା ବିକାରେ ନୁହେଁ ଆଜ୍ଞା, ଅନେକ ସ୍ଥାନରେ ମୁଡ୍ ରୂପକ ଜିନିଷଟା ବହୁତ ଉଡ଼ରେ ପକାଉଛି। ଏଣୁ ଟିକେ ପ୍ରାକ୍ଟିକାଲ ହେବାକୁ ପଡ଼ିବ, ବ୍ୟବହାରିକ ହେବାକୁ ପଡ଼ିବ, ନିଜର ବିଦ୍ୟା ବୁଦ୍ଧି ଅଧବ୍ୟସାୟକୁ ଖଟେଇବାକୁ ପଡ଼ିବ, ଭାବୁକତାରେ ଭାସି ନ ଯାଇ ନିଷ୍ପତ୍ତି ନେବାକୁ ପଡ଼ିବ। ମୁଡ୍ ମଣିଷର ଗୋଟିଏ ସ୍ଥିତି, ତାକୁ ଅକ୍ତିଆରରେ ରଖିବାକୁ ପଡ଼ିବ। ସମାଜର ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ବ୍ୟବହାର ଯେମିତି ମୁଡ୍ର ବଶବର୍ତ୍ତୀ ନ ହେବ, ସେଥିପାଇଁ ଯତ୍ନଶୀଳ ହେବାକୁ ପଡ଼ିବ। ଅନ୍ତତଃ ଭବିଷ୍ୟତରେ ଅକାରଣରେ ଦୁଃଖୀ ହେବାର ବହୁତ ଦୃଷ୍ଟାନ୍ତର ପୁନରାବୃତ୍ତି ହେବ ନାହିଁ।
1: ଇଏ ଥିଲା ଶୁଣିମୟ ହେଉ, ରଚନା ଏବଂ ଉପସ୍ଥାପନା କରିଥିଲେ ଜଗଦୀଶ ଅଧିକାରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 127ତମ ଭାଗ।

ଦେବବ୍ରତଙ୍କ ଜ୍ୟେଷ୍ଠ ପୁତ୍ର ଆଗ୍ନିତ୍ର ସତ୍ପୁତ୍ର କାମନା କରି ମନ୍ଦରାଚଳରେ ବ୍ରହ୍ମାଙ୍କୁ ଆରାଧନା କରନ୍ତି। ବ୍ରହ୍ମା ତାଙ୍କର ଅଭିଳାଷ ଜାଣି ସ୍ୱର୍ଗର ଗାୟିକା ପୂର୍ବଚିତ୍ତି ନାମକ ଅପ୍ସରାକୁ ପଠାନ୍ତି। ଦୁହେଁ ପରସ୍ପରକୁ ରୂପ ଓ ଗୁଣରେ ମୁଗ୍ଧ କରନ୍ତି। ସେମାନଙ୍କର ନଅଟି ପୁତ୍ର। ଆଗ୍ନିତ୍ର ଜମ୍ବୁଦ୍ୱୀପକୁ ପୁତ୍ରମାନଙ୍କ ନାମାନୁସାରେ ନଅଟି ବର୍ଷ ବା ଭୂଖଣ୍ଡରେ ବିଭକ୍ତ କରି ପ୍ରତ୍ୟେକକୁ ଗୋଟିଏ ଗୋଟିଏ ଭୂଖଣ୍ଡ ଅର୍ପଣ କରିଛନ୍ତି। ଏହି ସୂତ୍ରରେ ଜ୍ୟେଷ୍ଠ ପୁତ୍ର ନାଭି ହୁଅନ୍ତି ଅଜନାଭ ବର୍ଷର ଅଧୀଶ୍ୱର।

ଏଥର ଶିଳ୍ପୀ ହେଲେ କନିକା ବାନାର୍ଜୀ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ମୀରାବାଈଙ୍କ ଏକ ସୁନ୍ଦର ରଚନା। ସଙ୍ଗୀତରେ ସଜେଇଛନ୍ତି ଭି ୱାଲସାରା।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ସନ୍ଧ୍ୟା ମୁଖାର୍ଜୀ। ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ମୀରାବାଈଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଜେପି ଘୋଷ।

0: ହିନ୍ଦୀ ଭଜନର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ ଶୁଣିପାରିବେ। କିଛି ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3ଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2ଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ

କିପରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ ଜୀବିକା ବିକାଶ ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

0: ଆର୍ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଣ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁ ଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ିରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ଭଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
0: ମୁଖ୍ୟ ସମ୍ବାଦ ପୁଣିଥରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ

0: ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା, ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍କକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ 1 ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିଭିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜିକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି, ଗର୍ଭବତୀ ମହିଳା, ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ

0: ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିଭିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ପ୍ରଥମେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ। ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ତପୁ ମିଶ୍ର ଏବଂ ଶରତ ନାୟକ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଶରତ ନାୟକ। କଥାଚିତ୍ର ଚକା ଚକା ଭଉଁରୀ।

ତୁ ଏକା ମୋ ସାହା ଭରସା। ଏହି ଚଳଚ୍ଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ଆଜିଜ। ଦେବଦାସ ଛୋଟରାଇଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ।

ରୁମ୍କୁ ଝୁମାନା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ମହମ୍ମଦ ଇରଫାନ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6-ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ଦ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାୟୁଚି ପରସ୍କରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାୟୁଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସ୍ଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡେ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍କରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲ୍ଜିୟମ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ

0: ଉତ୍ପାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି ପଟ୍ଟାରେ କଲମ ଟୁ କରେକ୍ସନ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା। ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ ଜଳ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
2: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
4: 2 ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ୍ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛନ୍ତି।
2: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷିକ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ

0: ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
1: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:30। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଗାୟତ୍ରୀ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ବୈଠକରେ ଥିବା ସବୁ ଭାଇ ଭଉଣୀମାନଙ୍କୁ ଆମର ତରଫରୁ ଜୁହାର ଲାଗୁ। ଆଉ କେମିତି ନାନୀ, ଭଲ ଅଛ କି ନାଇଁ କୁହ ତ ଟିକେ।
2: ନାଇଁ କି ଭଲ ଅଛି, ଦେଖୁଛ ପରା ଏଇ ଅଦିନିଆ ବର୍ଷାକୁ ଥଣ୍ଡା ଜ୍ୱର ଆଉ କୋନ କିଛି ଭଲ ଲାଗୁ ନାହିଁ, ଦେହ ବିଲକୁଲ ଭଲ ନାହିଁ ମୋର।
1: କି ଅଦିନିଆ ବର୍ଷା ବୋଲଛ, ବର୍ଷା ଦିନେ ବର୍ଷା ହବ ନାହିଁ, ଖରା ଦିନେ ଖରା ହବ ନାହିଁ ବୋଲି ହବ କି? ତାହା ବୋଲିକି ନା ଆମର ଦେହ ଖରାପ ହବ କା, ଜାଣିବା କଥା ସେଟା, ଏଟା ଦୁଃଖ କର ନା ପରା।
2: ନାଇଁ ନାଇଁ ବୋଲି ଦେଖ, ଏବେ ଖରା ହଉଥିଲା, କେତେ ଗରମ ହଉଥିଲା କି ନାଇଁ, ଏବେ ମାପରୁ ଆମର ଗାଧା ଗୁଧି ହେଲେ କି ନାଇଁ, ସେ ଟାଇମରେ ବର୍ଷା ନାହିଁ କିଛି ନାହିଁ, ଖାଲି ଗରମ କା ହଉଥିଲା। କେତେ ଜୋରରେ ରଜ ରଜ ଏବେ ବର୍ଷା ମାରୁଛି କୁହ ତ।
1: ମହାପ୍ରଭୁ ଜ୍ୱର ହେଲା ସେଟା ଲାଗି ତୁମକୁ ମିଶା ଜ୍ୱର ହେଲା। ହେଲେ ଶୁଣ, କିଛି ବୋଲୁଥିଲି, ଆମର ବୈଠକ ଘର ତ ଆରମ୍ଭ ହେଲାଣି, ଚାଷୀ ଭାଇ ଭଉଣୀମାନେ ସବୁ ଆସିଲେଣି, ଆଜି ନେଇ କି ଟିକେ କଣ କହିବା ବୋଲେ ଏଇ ରୋଗ ବିଷୟରେ ଟିକେ କଥା ହବା ବୋଲି ଭାବୁଥିଲି।
2: ହଁ ସତ କଥା କହିଲ, ଏବେ ଦେଖ ଏବେ ମଣିଷ ମାନଙ୍କୁ ତ ଜ୍ୱର ହେଇଥାଉଛି, ହେ ମା ଆଜି ଆଇଲା ବେଳକୁ କିସ ହେଇଛି ଜାଣିଛ ତ, ଗାଈ ମାନେ କିଏ ଗୋଟେ ଛାଡି ଦେଇଛି ଖୁଲାରେ ବୋଲୁଛ, ଯୋଉମାନେ ରଖୁଛ ତମେ ଟିକେ ଯତ୍ନ କରି ରଖିବ, ବର୍ଷାରେ ପୁରା ତିନ୍ତି ତିନ୍ତିକିନା ଥାଉଛନ୍ତି,
1: ତାଙ୍କୁ ମିଶା ସର୍ଦ୍ଦି ହବ।
2: ହଁ ସେଟା ଆମେ ଭାବିଲି, ଆମ ମାନଙ୍କୁ ତ ଏମିତି ଥଣ୍ଡା ଜ୍ୱର ଲାଗିକିନା ରହୁଛି, ହେଲେ ଏଇ ପଶୁ ପକ୍ଷୀ ମାନଙ୍କୁ ଜ୍ୱର ହଉଥିବ ତ ଜୋରରେ ଏକା, ଥଣ୍ଡା ହଉଥିବ କା ତ ଏମିତି ବର୍ଷା ଦିନରେ
1: ହବ, ବିଭିନ୍ନ ପ୍ରକାର ରୋଗ ମାନେ ହବ କା ଗାଈ ଗୋରୁ ମାନଙ୍କୁ ମିଶା। ଏବେ ଦେଖ କଣ କଣ ଘାସ ମାନେ ଏବେ ଜବର ବାହାରିବ, ଗାଈ ଗୋରୁ ମାନେ ଜାଣିବେ କି ମନ ଇଚ୍ଛା ଚରି ପଳେଇବେ ବୋଲୁଛ, ତାଙ୍କର ପେଟ ମାନେ ଖରାପ ହବ, ତାଙ୍କମାନଙ୍କୁ ସମାନ ସେ ପାଣିଆ ଝାଡା ମାନେ ଧରିଦବ ବୋଲୁଛ। ତାପରେ ଆହୁରି ଏବେ ବିଭିନ୍ନ ପ୍ରକାର ସବୁ ଯୋଉ ତମେ କହିଲା ଭଳିଆ ତମକୁ ଧରିଲା ପରେ ଏକା ଥଣ୍ଡା ଜ୍ୱର ମାନେ ଧରିବ, ଦିନ ଯାକ ସେମାନେ ଚରି ଚରି ଚରି ଚରି ଥିବେ, ଘରେ ବାନ୍ଧିଲେ ତ ସେମାନଙ୍କୁ ହବ ନାହିଁ, ଚରିବା ପାଇଁ ମିଶା ଛାଡିବାର ଅଛି ନାହିଁ ବୋଲେ କୁଟା ଫୁଟା ମିଶା ଦେବାର ଅଛି, ହେଲେ ବି ଯାହା ହେଲେ ବି ତାଙ୍କମାନେ ତ ସବୁ ଗୁହାଳ ମାନଙ୍କ ଡ୍ରେବାଟା ମାନେ କି ନାହିଁ, ଦେହ ମାନେ ଥଣ୍ଡା ହେଇଯିବ ବୋଲୁଛ, କାକରିଆ ହେଇଯିବ, ମୁତି ଥିବେ ସେଠିକା ତାଙ୍କେ ଗୋବର କରିଥିବେ, ହେଲା ବେଳକୁ ତାଙ୍କର ଦେହ ମାନେ ସବୁ କାକର ହେଇଯିବ, ସେଟା ପାଇଁ କିସ କରିବାର, ଗାଈ ଗୋରୁ ମାନଙ୍କୁ ଟିକେ ଉଷୁମ କରିବା ପାଇଁ ଉମ୍ଭେଇ ମାନେ ଲଗେଇବାର।
2: ଉମ୍ଭେଇ ବୋଲି କିସ
1: ଆବା ଭଲ କଥା, ତମେ ଜାଣିନ କି ଏବେ ଦେଖ।

0: ଦିନ ଯାକ ଯେତିକି ତାଙ୍କର ଗୋବର ମାନେ ଥିବ ସେଟାକୁ ଆମେ ଘଷି ବନେଇ ଦେଇଥିବା, ଘଷି ବୋଲି ଜାଣିଛ ତ, ସେଟାକୁ ନେଇକି ନିଆଁ ଫିଆଁ ଟିକେ ଲଗେଇଲେ କିସ ହବ, ଗୁହାଳଟା ତମର ପୁରା ଉଷୁମ ହେଇକିନା ରହିବ। ତା ସହିତ ଏବେ ବିଭିନ୍ନ ପ୍ରକାର ରୋଗ କୀଟ ମାନଙ୍କର ନେଇକି ପ୍ରାଦୁର୍ଭାବ ବଢିବ, କାହିଁକି ବୋଲେ ସବୁଆଡେ ପାଣି ମାନେ ଜମା ଜମା ହବ, ଅଣ୍ଡା ମାନେ ଦେବେ ମଶା ମାନେ, ତ ସେଟାରୁ କଣ ହବ ନା ବିଭିନ୍ନ ପ୍ରକାର କୀଟାଣୁ ଭୂତାଣୁ ମାନେ ସୃଷ୍ଟି ହେଇକିନା ଗାଈ ଗୋରୁ ମାନଙ୍କୁ ଚୁବେଇବେ ବୋଲୁଛ, ତାଙ୍କମାନଙ୍କୁ ବିଭିନ୍ନ ପ୍ରକାର ରୋଗ ମାନେ ହବ। ସେଟା ପାଇଁ ଗାଈ ଗୋରୁ ମାନଙ୍କୁ ଯେତିକି ହବ ଆମେ ଟିକେ ଉଷୁମ ରଖିବା ପାଇଁ ଚେଷ୍ଟା କରିବା, ଗୁହାଳ ମଧ୍ୟ ଯୋଉଠି ଅଛି ସେଟାକୁ ମଧ୍ୟ ଟିକେ ଆଡୁଆ କରିବା ପାଇଁ ଚେଷ୍ଟା କରିବା। ଗାଈ ଗୋରୁ ଲୋକ ତାଙ୍କମାନେ ମିଶା ତ ପୁରା ଗୁଡେଇ ହେଇକିନା ଆମର ପୁରା ରହିପାରିବେ ନାହିଁ, ସେ ଲାଗି ତାଙ୍କମାନଙ୍କୁ ଯେତିକି ହବ ଆମେ ଟିକେ ଘୁଡା ଘୁଡି କରିକି ଯତ୍ନରେ ରଖିବା ପାଇଁ ଚେଷ୍ଟା କରିବା।
1: ହଁ ସତ କଥା କହିଲ, ତମେ କହିଲା ପରା ଚାରିଆଡେ ପାଣି ଜମିବ ହେଲେ ଗୁହାଳ ଘର ଯାକ ସଫା ସୁତୁରା ରଖିବାର ଅଛି, ଗୁହାଳର ଚାରିପାଖେ ଅନାବନା ଘାସ ଯାକ ମିଶା ସଫା ସୁତୁରା କରି ରଖିବାର ଅଛି ଗା। ହଁ ସତ କଥା କହିଲ, ପଶୁପକ୍ଷୀ ମାନଙ୍କୁ ଏବେ ଉଦା ହେଇଥିବେ ବୋଲେ ସୋରିଷ ତେଲ ମାନେ ଲଗାଲଗି କଲେ ହବ କି?
0: ହବ, କାହିଁକି ହବ ନାଇଁ, ଏବେ ଆମର ଦେହ ଯେମିତି ତାଙ୍କର ମିଶା ଦେହ ସେମିତି ଏକା ହେଲା। ସେଟା ପାଇଁ ଆମକୁ ଯେତେବେଳେ ଥଣ୍ଡା ଧରୁଛି ବୋଲେ ଆମେ ଖାଉଛେ ପିଉଛେ ବିଭିନ୍ନ ପ୍ରକାର ଔଷଧ ମାନେ, ତାପରେ ଗାଈ ମାନଙ୍କୁ ଯଦି କଣ ହେଲା ବେଲେ ଆମର ପଶୁ ବିଶେଷଜ୍ଞ ମାନେ ଅଛନ୍ତି, ଡାକ୍ତର ମାନେ ଅଛନ୍ତି, ଏଲଆଇ ମାନେ ଅଛନ୍ତି, ସେମାନଙ୍କ ସହିତ କଥାବାର୍ତ୍ତା ହେଇକିନା ମଧ୍ୟ ଆମେ ବିଭିନ୍ନ ପ୍ରକାର ଔଷଧ ଆଣିକିନା ଦେବାର ତାଙ୍କମାନଙ୍କୁ। ତାପରେ ତେଲ ମିଶା ତମେ ଯେମିତି କହିଲ ସୋରିଷ ତେଲ ହେରିକା ଉଷୁମ କରିକିନା ଘଷା ଘଷି କରିବାର, ସେମିତି ମିଶା କଲେ ହବ। ତା ସହିତ ଆମେ ଯୋଉ ତୋରାଣି ହେରିକା ପକେଇ ଦଉଥିଲୁ ଖରାଦିନ ମାନଙ୍କରେ, ଏବେ ଟିକେ ଉଷୁମ ପାଣିରେ ଟିକେ ଲୁଣ ଗୋଳେଇକିନା ଦେଲେ ତାଙ୍କୁ ମିଶା ଟିକେ ଭଲ ଲାଗିବ, ଟିକେ ସୁସ୍ଥା ଲାଗିବ ଖାଇବା ପିଇବା ପାଇଁ।
1: ଠିକ କଥା କହିଲ, ହେଲେ ଆମର ସବୁ ଶୁଣୁଥିବା ଶ୍ରୋତା ବନ୍ଧୁ ମାନଙ୍କୁ କହିବି କା ଯେ ଆମର ପଶୁମାନଙ୍କର ଟିକେ ଯତ୍ନ ନିଅ ବର୍ଷା ଦିନରେ, ହେଲା ସୁସ୍ଥରେ ରଖ,
0: ସେଟା ପୁରା ସତ। ଏବେ ଚାଷ କାମ ବୋଲି ନାଇଁ କି ଗାଈ ଗୋରୁ ମାନଙ୍କୁ ଛାଡିଦେଲେ ହବ ନାହିଁ। ଏବେ ଗୋଟେ ସପ୍ତାହ ପାଳନ କରାହଉଛି ଜାଣିଛ କି ନାହିଁ?
1: କି ସପ୍ତାହ?
0: ଗାଈ ଗୋରୁ ମାନଙ୍କୁ ଯେମିତି ଆମେ ସୁସ୍ଥ ରଖିବାର ଅଛି, ଆମର ପରିବେଶକୁ ମିଶା ସେମିତି ସୁସ୍ଥ ରଖିବାର ଅଛି ବୋଲୁଛ ହେଲା। ଏବେ ହଉଛି ବନ ମହୋତ୍ସବ ସପ୍ତାହ ବୋଲି ନା ପାଳନ କରାହଉଛି, ଏଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରାହବ। ଗତ ମାସରେ ଆମେ ପାଳନ କରିଥିଲେ ବିଶ୍ୱ ପରିବେଶ ଦିବସ ବୋଲିକିନା, ବୋଲେ ସେଦିନ ଆମେ ସମସ୍ତଙ୍କୁ ଜଣେଇଥିଲେ ଯେ ଗଛପତ୍ରର ମହତ୍ତ୍ୱଟା କଣ ହେଲା। ଏବେ କଣ ଆମେ ଗଛପତ୍ର ଲଗେଇବା, ଏବେ କଣ ହେଲା ବର୍ଷା ଦିନ ଆରମ୍ଭ ହେଇଗଲା, ଗଛପତ୍ରକୁ ପାଣି ମିଳିବ ସୁବିଧାରେ, ସେଟା ପାଇଁ ଏବେ ଆମେ ଗଛପତ୍ର ଲଗେଇବାର।
1: ହଏ ହେଲେ ଗଛପତ୍ର ଚାରିଆଡେ ଲଗେଇଲା କା ତ ଏଇ ବର୍ଷା ଖରା ସମାନ ଟାଇମରେ ହବ ବୋଲଛ, ଋତୁ ପରିବର୍ତ୍ତନ ହେଲା ପରେ ଗଛ ଲାଗିଲେ ଏକା ନେଇକି ବର୍ଷା ଠିକ ଟାଇମରେ ହବ, ଶୀତ ଠିକ ଟାଇମରେ ହବ, ଖରା ଠିକ ଟାଇମରେ ହବ।
0: ତମେ ଯୋଉ ଆରମ୍ଭରୁ କହିଲ ଅଦିନିଆ ବର୍ଷା ବୋଲି ନା, ସେମାନେ କି ପାଇଁ ହଉଛି? ଏବେ ଗଛ ସଂଖ୍ୟା ଯଦି କମିଯିବ ବେଲେ ସବୁଆଡେ ପାଣି ସଂଖ୍ୟା କମିଯିବ, ପାଣି ସଂଖ୍ୟା କମିଗଲା ବେଲେ କଣ ହବ ନା ଆମର ତାପମାତ୍ରା ବୃଦ୍ଧି ପାଇବ, ବୁଝିପାରିଲ ନା? ଏବେ ଯେତିକି ପ୍ରକାର ଜଳବାୟୁ ପରିବର୍ତ୍ତନ ହଉଛି ସବୁ ନେଇକି ଗଛମାନଙ୍କର ପାଇଁ ହିଁ ସବୁ ହଉଛି ବୋଲେ ଚଳେ ହେଲା। ଏବେ ଗୋଟେ ବାଦଲଟା ଉପରେ ଭାସିକିନା ଯାଉଥିବ, ସେ ବର୍ଷା କେମିତି ହବ? ଯୋଉ ଜାଗାରେ ଟିକେ ଗଛ ସଂଖ୍ୟା ଥିବ ବେଲେ ସିଏ ତାକୁ ଝିକିବ ବାଦଲଟାକୁ, ସେ ପାଖରେ ବର୍ଷାଟା ହବ। ସେଟା ପାଇଁ ଆମେ ଯେତିକି ହଉଛି ଗଛପତ୍ର ଲଗେଇବା ଆଉ ତାର ଯତ୍ନ ମଧ୍ୟ ନେବା, କିଛି ନାହିଁ ଗୋଟେ 2 ବର୍ଷ ଅଛି ଗଛଟାକୁ ଟିକେ ଏମିତି ଗଲା ଆଇଲା ବେଳକୁ ଟିକେ ଦେଖି ଦଉଥିବା, କାଳେ କୋଉ ଗାଈ ଗୋରୁ ଟିକେ ମୁହଁ ମାରିଦେଇଥିବେ କି ଘାସ ପତ୍ର ତାର ପାଖରେ ହେଇଯାଇଥିବ, ଯତ୍ନ ହିଁ ଦେବା କଥା ଖାଲି ଟିକେ।
1: ହଁ ସତ କଥା କହିଲ, ଏବେ ମୁଇଁ କାଲି ନା ପରଦିନ ଟିଭିରେ ଦେଖୁଥିଲି ହେଲା, ହଁ ଆମର ପ୍ରଧାନମନ୍ତ୍ରୀ ମିଶା କହୁଛନ୍ତି ଯେ ସମସ୍ତେ ଗୋଟେ ଗୋଟେ ଗଛ ଲଗ, କାହାର କାହାର ଏବେ ଜନ୍ମଦିନ ହେରିକା ହେଇଥାଉଛି ହେଲା, ସେ ଦିନ ମାନଙ୍କରେ ଗଛ ଲଗ, ତମମାନେ ଯେତେବେଳେ ଛୋଟ ପିଲାମାନେ ଯେତେବେଳେ ବଡ ହେଇଯିବେ ସେତେବେଳେ ସେ ଗଛ ମିଶା ବଡ ହେଇକିନା ଯିବ, ଆହୁରି ଗଛ ଆମକୁ କେତେ ପ୍ରକାର ଉପକାର ଦବ।
0: ଏବେ ଦେଖ ଆମେ ଖରାଦିନ ଯାକ ବିଭିନ୍ନ ପ୍ରକାର ଆମ୍ବ ପଣସ କୁଳି ସବୁ ଖାଇଥିଲେ, ତାର ଯୋଉ ମଞ୍ଜି ମାନେ ଆମେ ଇଆଡେ ସିଆଡେ ଫିଙ୍ଗି ଦଉଛେ, ସେଟାକୁ ନ ଫିଙ୍ଗିକିନା ତାକୁ ଟିକେ ଯତ୍ନ କରିକିନା ଗୋଟେ ଜାଗାରେ ରଖିବା, ତାରୁ ଯଦି ଗଛା ହେଇଯିବ ବୋଲେ ସେଟାକୁ ଲଗେଇଦେଲା ବେଲେ କେଡ଼େ ବଡ କଥା, ଆଉ ଗଛ କୁଆଡେ ଖୋଜିବା ପାଇଁ ଦରକାର ପଡିବ ନାହିଁ। ହେଲେ ଶୁଣ, ଏବେ ନେଇକି ଏଇ ବିଷୟରେ ଗୋଟେ ଆମର ଗାର୍ଡ ମ୍ୟାଡମ୍ ସହିତ ମୁଁ କଥା ହେଇଥିଲି, ବନ ମହୋତ୍ସବ ଯେହେତୁ ପାଳନ କରାହଉଛି ଗୋଟେ ଗାର୍ଡ ମ୍ୟାଡମ୍ ସହିତ ମୁଁ କଥା ହେଲି, ତାଙ୍କେ ଏଇ ବିଷୟରେ ନେଇକି କେଡ଼େ ସୁନ୍ଦର କହିଦେଇଛନ୍ତି, ତାକୁ ଚାଲ ଟିକେ ତାଙ୍କର କଥା ଆମେ ଶୁଣିଦେବା,
1: ଚାଲ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଆମ ଭାଇ ଭଉଣୀ ମାନଙ୍କୁ ଦେବେ କି?
3: ଆଜ୍ଞା, ମୋ ନାଁ କ୍ରିଷ୍ଣା କଳ୍ପନା ନାୟକ, ମୁଁ ଜୟପୁର ରେଞ୍ଜର ପାତ୍ରପୁର ସେକ୍ସନରେ ଫରେଷ୍ଟ ଗାର୍ଡ ହିସାବରେ କାର୍ଯ୍ୟ କରୁଅଛି।
2: ଧନ୍ୟବାଦ ମ୍ୟାଡାମ। ମ୍ୟାଡାମ ଆଜିର କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ ଜଣାଉଛି ପୁଣି ଥରେ। ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଟିକେ ଜଣେଇବେ କି ବର୍ତ୍ତମାନ ଯୋଉ ପ୍ରକାର ଗଛର ଆବଶ୍ୟକତା ପଡିଛି, ସେଇ ସବୁ ଜିନିଷ ମାନେ ଗଛ ବୃକ୍ଷ ଲତା

0: ଲକ୍ଷ୍ୟରେ ଅଛି, ଏସବୁ ଆମ ସମାଜ ପ୍ରତି ଆମ ପ୍ରକୃତି ପ୍ରତି କେତେ ଆବଶ୍ୟକ?
1: ଆମର ଜଙ୍ଗଲ ଆମ ସମାଜ ପ୍ରତି ଆମ ପରିବେଶ ପ୍ରତି ବହୁତ ଆବଶ୍ୟକ। ଜଙ୍ଗଲ କେବଳ ମାନବ ସଭ୍ୟତାର ରକ୍ଷକ ନୁହେଁ, ବରଂ ଏହା ସମସ୍ତ ବନ୍ୟଜନ୍ତୁ ପରିବେଶ ସୁରକ୍ଷା ମଧ୍ୟ କରିଥାଏ। ଆମ ଜଙ୍ଗଲକୁ ପୃଥିବୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରିପାରିବା। ଏହା ମଧ୍ୟରେ ଅନେକ ପ୍ରଜାତିର ଉଦ୍ଭିଦ ରହିଥାନ୍ତି। ସୁରକ୍ଷା ପାଇଁ ଆମେ ଜଙ୍ଗଲକୁ ଆମେ ବହୁତ ଜରୁରୀ ବୋଲି ଭାବୁଛେ ବୋଲି ଆମେ ପ୍ରତିବର୍ଷ ମାର୍ଚ୍ଚ 21 ତାରିଖରେ ବିଶ୍ୱ ବନ ଦିବସ ରୂପେ ପାଳନ କରିଆସୁ। ଆଉ ପ୍ରଥମ ଜଙ୍ଗଲ ଦିବସ ଆମେ 1971 ମସିହାରେ ପାଳିତ କରିଥିଲୁ। ଜଙ୍ଗଲ ପ୍ରକୃତିରେ ଏକ ବଡ ବରଦାନ ବୋଲି ଆମେ ଗଣନା କରିଆସୁ। ଆଉ ଗୋଟେ ଜଙ୍ଗଲ ମଧ୍ୟ ଆମର ଭଲ ବନ୍ଧୁ ଅଟେ। ବୃକ୍ଷ ସବୁ ପ୍ରାଣୀମାନଙ୍କୁ ବଞ୍ଚିବା ପାଇଁ ଅମ୍ଳଜାନ ଯୋଗାଇଥାଏ। ବୃକ୍ଷ ଜଙ୍ଗଲ ଆମକୁ ଫଳ ଫୁଲ କାଠ ଔଷଧ ଆଦି ଦିଏ। ଗଛ ପାଇଁ ବର୍ଷା ହୋଇଥାଏ, ଗଛ ପରିବେଶକୁ ସ୍ୱଚ୍ଛ ରଖେ, ଗଛ ଆମକୁ ଛାଇ ଶୀତଳତା ପ୍ରଦାନ କରେ। ଆମେ ଆମ ଜୀବନ ପାଇଁ ପ୍ରତିବର୍ଷ ଗୋଟେ ଗୋଟେ ଲେଖା ଗଛ ଲଗାଇବା ନିହାତି ଆବଶ୍ୟକ। ସେଥିପାଇଁ ଆମେ ପ୍ରତି ବର୍ଷ ଜୁଲାଇ ମାସର 1ମ ସପ୍ତାହରେ ଆମେ ବନ ମହୋତ୍ସବ ପାଳନ କରିଆସୁଛୁ। ଆଉ ବନ ମହୋତ୍ସବ ପାଳନ କରିବା କ୍ଷେତ୍ରରେ ଆମେ ପ୍ରତ୍ୟେକ ଲୋକକୁ ଫ୍ରିରେ ଆମେ ଗଛ ଯୋଗାଇ ଆସୁଛୁ। ଯେଉଁମାନେ ଆଧାର କାର୍ଡ ଧରିକି ଆସୁଛନ୍ତି ତାଙ୍କୁ 10ଟା ଗଛ ଆମେ ଫ୍ରିରେ ଦଉଛୁ। ଆଉ ଆମର ଜୟପୁର ରେଞ୍ଜରେ ଆମର ସେଣ୍ଟ୍ରାଲ ନର୍ସରୀ, ପାତ୍ରପୁର ଜଗନ୍ନାଥ ସେଣ୍ଟ୍ରାଲ ନର୍ସରୀ, ଆଉ ନାତିଟଙ୍ଗର ସେଣ୍ଟ୍ରାଲ ନର୍ସରୀ ଅଛି, ଆଉ ଗୋଟେ ଟେମ୍ପରାରୀ ପାଣ୍ଡିଆଗୁଡ଼ାର ଜୟନଗରରେ ଅବସ୍ଥିତ। ସେଥିପାଇଁ ଜଙ୍ଗଲ ଯେତେ ଆମର ଆବଶ୍ୟକ, ସେଥିପାଇଁ ମୁଁ ଗୋଟେ ପଂକ୍ତି କହିବି। ସେଇ ପଂକ୍ତିଟା ହେଉଛି, ବୃକ୍ଷ ହେଉଛି ଆମର ପ୍ରକୃତି ରକ୍ଷକ, ତାହାକୁ କାଟି ଆମେ ନ ହେବା ଭକ୍ଷକ। ଯଦି ଗଛ ରହିବ ସୁରକ୍ଷିତ, ସୁରକ୍ଷିତ ହେବ ଆମ ଭବିଷ୍ୟତ।
0: ବହୁତ ସୁନ୍ଦର କଥାଟେ କହିଲେ ମ୍ୟାଡମ। ଆଉ ଗୋଟେ କଥା ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି, ଆମେ ଯେତେବେଳକୁ ଆମ କଥା ବା ଆମ ପ୍ରକୃତି କଥା ଦେଖୁଛେ, ସେହି ସମୟରେ ଆମେ ବିଭିନ୍ନ ପ୍ରକାର ଜଙ୍ଗଲୀ ଜୀବଜନ୍ତୁଙ୍କ କଥା ମଧ୍ୟ ଆମେ ଦେଖୁଛେ, ତ ସେମାନଙ୍କର ଆବଶ୍ୟକତା କଣ ରହିଛି?
1: ଆମେ ସେଇ ଆମେ ଯୋଉ ଗଛ ଲଗେଇବା କ୍ଷେତ୍ରରେ ଜଙ୍ଗଲୀ ଜୀବମାନଙ୍କ ପାଇଁ ଆମେ କିଛି ବ୍ୟବସ୍ଥା ବି କରିଆସୁଛୁ। ଯେତେବେଳେ ଖରାଦିନ ହଉଛି, ଆମେ ଗଛ ଲଗେଇବା ଦ୍ୱାରା ସେମାନଙ୍କୁ ପାଣି ପାଣିର ବ୍ୟବସ୍ଥା ମଧ୍ୟ କରୁଛୁ, ଯାହାଫଳରେ ପକ୍ଷୀମାନେ ଆସିକି ସେଇ ପାଣି ପିଇକି ତାଙ୍କର ଜୀବନ ବିତାଉଛନ୍ତି। ଗଛ ହବା ଦ୍ୱାରା ସେମାନେ ନିଜର ସୁରକ୍ଷା ପାଇଁ ବର୍ଷା ଦିନେ ବର୍ଷା ବି ବାନ୍ଧି ପାରୁଛନ୍ତି। ଆଉ ଗଛ ଗଛ ବଢିବା ଦ୍ୱାରା ପରିବେଶ ସ୍ୱଚ୍ଛତା ରହୁଛି, ସେମାନେ ବି ନିଜ ଯାଆସ କରିପାରୁଛନ୍ତି ଏବଂ ସେମାନେ ବୁଲାବୁଲି ବି ଠିକ ସେ କରିପାରୁଛନ୍ତି। ତାଙ୍କର ତାଙ୍କର ପରିବେଶ ପରିବେଶ ସୁସ୍ଥ ହେବା ଦ୍ୱାରା ତାଙ୍କର ମାନବ ସମାଜ ସମାଜର ମାନେ ସୁସ୍ଥ ସ୍ୱାସ୍ଥ୍ୟ ବି ରହୁଛି। ସେଥିପାଇଁ ଆମେ ଏଇସବୁ ବ୍ୟବସ୍ଥା କରିଛୁ ଆଉ।
0: ହେଲେ ମ୍ୟାଡମ, ଏଇ ବର୍ଷ ଖାସ କରିକି 2026-27 ମସିହାରେ ଆମ ଜୟପୁର ବନାଞ୍ଚଳ ଅଧୀନରେ କଣ କଣ ସବୁ ପ୍ଲାଣ୍ଟେସନ ଆପଣ କରିବା ପାଇଁ ଯାଉଛନ୍ତି?
1: ଆମେ ଜୟପୁର ରେଞ୍ଜରେ ପ୍ଲାଣ୍ଟେସନ ଆମର ବହୁତ ସ୍କିମ ଅଛି, ଯୋଉ ଯୋଉ ସ୍କିମ ଦ୍ୱାରା ଆମେ କାମ୍ପା, ଆଇଜିସି, ୟୁଟିପି, ଏନ୍ଆର ୱିଥ୍ ଗେଫ୍, ସିଏ ପ୍ଲାଣ୍ଟେସନ, ମିଆଉକି, ଏସବୁ ପ୍ଲାଣ୍ଟେସନ ଆମେ କରିଥାଉ। କିନ୍ତୁ ଏଇ 2026ରେ ଆମେ କାମ୍ପା, ଆଇଜିସି, ଏନ୍ଆର ୱିଥ୍ ଗେଫ୍, ୟୁଟିପି, ସିଏ ପ୍ଲାଣ୍ଟେସନ କରିବା ପାଇଁ ପ୍ରସ୍ତାବ ଯାଇଛି
0: ମ୍ୟାଡମ। ଏଇ ସବୁ ଯୋଉ ପ୍ଲାଣ୍ଟେସନ ଯୋଉ ଆପଣ କରୁଛନ୍ତି, ତାହିଁରେ ପାଖାପାଖି ଗ୍ରାମାଞ୍ଚଳର ଲୋକମାନେ ହିଁ ମାନେ ସବୁ କାର୍ଯ୍ୟରତ ରହୁଛନ୍ତି?
1: ହଁ ହଁ, ଆକ୍ଚୁଆଲି ଆମେ ଫରେଷ୍ଟ ଡିପାର୍ଟମେଣ୍ଟର ଲୋକ ଯଦି ଗାଁ ଲୋକର ଲୋକଙ୍କ ସହିତ ଭଲ ସମ୍ପର୍କ ନ ରଖିବା, ତାହେଲେ ଆମେ ଆମେ ନିଜେ ହିଁ ଜଙ୍ଗଲ କରିପାରିବାନି। ଆମକୁ ବହୁତ କୋପରେଟ କରନ୍ତି ବୋଲି ମାନେ ଗାଁ ଲୋକମାନେ, ଆମର ଜଙ୍ଗଲ ପୁରା ଗ୍ରୀନ ସେଫ୍ ବି ରହୁଛି। ଆଉ ସେମାନଙ୍କ ସହିତ କମ୍ୟୁନିକେସନ ଆମେ ତାଙ୍କ ସହିତ କମ୍ୟୁନିକେସନ ଭଲ ରଖିବା ଦ୍ୱାରା ସେମାନେ ବି ଆମର ଜଙ୍ଗଲକୁ ଦେଖାରେଖା କରୁଛନ୍ତି, ଆମେ ବି ରଖୁଛୁ। କାହିଁକି ନା ନିଆ ଟାଇମରେ ଆମେ ତ ଏକା ପାରିବାନି ନା, ସେମାନଙ୍କ ସହଯୋଗ ଦ୍ୱାରା ସେମାନେ ବି ଆମକୁ ବହୁତ ସହଯୋଗ କରୁଛନ୍ତି ଗାଁ ଲୋକ। ଆମେ ନିଆ ଟାଇମରେ ସେମାନେ ଆମକୁ ନିଆଁ ଲାଗିବା ସଙ୍ଗେ ସଙ୍ଗେ ଆମକୁ ଖବର ଦେଉଛନ୍ତି, ଆଉ ଆମେ ଫରେଷ୍ଟ ବାଲା ଯାଇକି ସେମାନେ ପହଞ୍ଚିବା ବେଳକୁ ସେମାନେ ନିଆଁ ଲିଭେଇବାକୁ ଚେଷ୍ଟା କରୁଛନ୍ତି। ଆମେ ଯେତେବେଳେ ଫରେଷ୍ଟ ବାଲା ଯାଇ ପହଞ୍ଚୁଛେ, ସେତେବେଳେ ଆମେ ଜଙ୍ଗଲ ନିଆଁକୁ କଣ୍ଟ୍ରୋଲ କରୁଛେ।

0: ସେଇଟା ବି ଆମକୁ ସାହାଯ୍ୟ କରୁଛନ୍ତି, କୋଉଠି ଗଛ କଟି ଯାଉଛି ବି ସେମାନେ ଆମକୁ ଖବର ଦଉଛନ୍ତି। ଗାଁ ଲୋକମାନେ ବହୁତ ଆମକୁ ସାହାଯ୍ୟ କରୁଛନ୍ତି।
1: ହେଲେ ମ୍ୟାଡାମ, ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାର ଚାରା ଆପଣ ମାନେ ବଣ୍ଟନ କରୁଛନ୍ତି, ହେଲେ ଗୋଟେ ସାମାଜିକ ପ୍ରାଣୀ ପ୍ରାଣୀ ହିସାବରେ ମାନେ ମୁଁ ଯଦି ଆପଣଙ୍କ ଠୁ ଗୋଟେ ଗଛ ନେବି, ସେ ଗଛକୁ ଲଗେଇଲା ପରେ ଆମର କର୍ତ୍ତବ୍ୟ କଣ ରହିବା ଦରକାର ପ୍ରକୃତରେ?
0: ଗଛକୁ ଆପଣ ଯଦି ନଉଛନ୍ତି, ଆଗେ ଫାର୍ଷ୍ଟ ଆପଣଙ୍କୁ ଜାଣିବା ଦରକାର ଯେ ଗଛଟା ମୁଁ ନେଇନି ମାନେ ଲଗେଇକି ତାକୁ ବଞ୍ଚେଇବାର ଅଛି। ଯଦି ଗୋଟେ ଗୋଟେ ବର୍ଷରେ ଆପଣ ଦୁଇଟା ଗଛ ଲଗଉଛନ୍ତି, ଆମେ ଗୋଟେ ଗୋଟେ ମଣିଷ ଯଦି ଗୋଟେ ବର୍ଷରେ ଦୁଇଟା ଗଛ ଲଗଉଛି, ଆମର ତ 2 କୋଟି ମାନେ ଆମର 2 କୋଟି ଲୋକ ଅଛନ୍ତି, କେତେ ମାନେ ଓଡ଼ିଶାରେ 2 କୋଟି ଲୋକ ହେଲେଣି, ଆମର କେତେ ଗଛ ମାନେ ଲାଗିଯିବ, ଆଉ ଆମର ପରିବେଶ କେତେ ସ୍ୱଚ୍ଛ ସ୍ୱଚ୍ଛ ରହିବ ଯେ ଆମେ ସୁସ୍ଥ ରହିପାରିବା।
1: ଏଇଟା ପୁରା ସତ କଥା କହିଲେ ମ୍ୟାଡାମ, ଯେ ଆମେ
0: ଆଜ୍ଞା
1: କେବଳ ଗଛ ଲଗେଇ ଦେଲେ ହେବନି, ତାର ଗୋଟେ ଛୁଆ ଭଳି ତାକୁ ଆମେ ଯତ୍ନ ନେବା, ତାକୁ
0: ଆଜ୍ଞା,
1: ଲାଳନ ପାଳନ କରିବା, ତା
0: ଯେମିତି
1: ଦ୍ୱାରା ହିଁ
0: ମା
1: ଗଛଟି
0: ଛୁଆକୁ
1: ବଞ୍ଚିପାରିବ।
0: ପାଳନ କରୁଛି, ସେମିତି ଆମେମାନେ ଭାବିବା ଦରକାର। ଆମେ ଗୋଟେ ଛୁଆକୁ ଲଗେଇଲୁ, ଆଉ ଛୁଆକୁ ମାନେ ଜନ୍ମ ଦେଇଛୁ, ଛୁଆକୁ କେମିତି ବଞ୍ଚେଇବୁ ଆଉ ତାର ଲାଳନ ପାଳନ କେମିତି କରିବୁ, ସେ ପ୍ରତି ଧ୍ୟାନ ଦେବା ଦରକାର।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡାମ, ଆଉ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ ଆମର ନିବେଦନ ରହିବ, ମ୍ୟାଡାମ ଯେପରି କହିଲେ ଆମେ ଗଛକୁ ସେ ପ୍ରକାର ଯତ୍ନ ନେବା ଆଉ ବଢାଇବା। ଆଜିର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ମ୍ୟାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
1: କେଡେ ସୁନ୍ଦର କଥା ତାଙ୍କୁ ବୁଝେଇକି ନା କହିଦେଲେ, ଶୁଣିଲ ନା?
2: ବଢିଆ ଲାଗିଲା, ତମେ ଯେମିତି ପଚାରୁଥିଲ ମ୍ୟାଡମ କେଡେ ସୁନ୍ଦର ବୁଝେଇ ବୁଝେଇ କହିଲେ, ବହୁତ କିଛି ଜିନିଷ ଶିଖିବାକୁ ମିଳିଲା ମାତ୍ର ମ୍ୟାଡମଙ୍କ ଠୁ।
1: ଦେଖ, ବନ୍ୟପ୍ରାଣୀ ଠୁ ଆରମ୍ଭ କରିକିନା ମନୁଷ୍ୟ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କୁ ଗଛର କେତେ ଆବଶ୍ୟକତା ଅଛି ବୋଲିକିନା ତାଙ୍କେ କେଡେ ସୁନ୍ଦର ଗୋଟେ ଗୋଟେ କଥା ବୁଝେଇ ବୁଝେଇକିନା କଲେ। ହେଲେ ଏମି କଣ କହୁଥିଲେ, କାର୍ଯ୍ୟକ୍ରମକୁ ଟିକେ ଆଗକୁ ବଢେଇବା, ଗୀତ ଗୋଟେ ଶୁଣିଦେବା।
2: ହଁ, ଗୀତ ଶୁଣିବା ବିଜାର ଲାଗୁଛି, ଗୀତ ଗୋଟେ ଲଗ।

0: ଗୀତଟା ଶୁଣିଦେଲ, ଶ୍ରଦ୍ଧା ଲାଗିଲା,
1: ହଇ ଶ୍ରଦ୍ଧା ଲାଗିଲା ଆକା,
0: ହେଲେ କାର୍ଯ୍ୟକ୍ରମଟାକୁ ଆଉ ଟିକେ ଆଗକୁ ବଢେଇବା,
1: ହଇ ବଢେଇବା,
0: ଚାଷୀ ଭାଇ ସହିତ ଟିକେ କଥା ହେଇଯିବା।
1: ହଇ ଆଜିର ଚାଷୀରେ ମୁଇଁ ଗୋଟେ ଧାନ ଚାଷ ଉପରେ ଏକା ନେଇକି ଗୋଟେ ଭାଇଙ୍କ ଠାରୁ କିଛି ଆଣିଛି, କିଛି କିଛି ଭଲ ଭଲ କଥା କହିଛନ୍ତି ଧାନ ଚାଷରେ କେମିତି କଣ କଲେ ଭଲ ହବ ସେ ବିଷୟରେ ଟିକେ ଶୁଣିବା। ଚାଲ
0: ହଉ ଚାଲ ଶୁଣିଦେବା।
2: ଭାଇନା ନମସ୍କାର।

0: ବିହନ
1: ଆମର
0: ବୁଣିବା ଆରମ୍ଭ କରନ୍ତି?
1: ବିହନ ମାନେ ସେ ଜୁନ ମାସରେ ରଜ ସଂକ୍ରାନ୍ତି ପରେ ଆମେ ତଳି ପକେଇବା ଆରମ୍ଭ କରୁ, ଆଉ ବୁଣିବା ଥିଲେ ମାନେ ସେ ଜୁଲାଇ ରଥଯାତ୍ରା ଆଡକୁ ବୁଣା ବୁଣି ହୁଏ ଆଉ।
0: ହେଲେ ଆପଣଙ୍କ ଘରେ କି କି ସବୁ ଆଉ ଚାଷରେ କାମରେ ଆପଣଙ୍କୁ ସାହାଯ୍ୟ କରନ୍ତି?
1: ନା ସାହାଯ୍ୟ କିଛି ନା, ଆମେ ତ ସବୁ ଲୋକ ଦ୍ଵାରା, ଆମେ କଣ ଚାଷ କାମ ଆମେ ତ ନିଜେ କରିପାରିବୁନି, ଆମେ ଲୋକ ଲଗେଇକିରି କରୁଛୁ ଆମେ
0: କେତେ
1: ଖାଲି।
0: ବର୍ଷ? ହଁ
1: କୁହନ୍ତୁ,
0: କୁହନ୍ତୁ, ଆପଣ କୁହନ୍ତୁ, ଆପଣ କୁହନ୍ତୁ।
1: ଆମେ ଖାଲି ଜମିରେ ଯାଇକି ଠିଆ ହେଇକିରି ସବୁ କାମ ଦେଖାଇବା କଥା, ଲୋକ ଆସିକି କାମ କରିକି ଯିବେ ଆଉ।
0: ଲୋକ ରଖିଛନ୍ତି କାମ କରିବା ପାଇଁ, ଚାଷ
1: ହଁ
0: କରିବା
1: ହଁ
0: ପାଇଁ?
1: ହଁ ହଁ ହଁ ହଁ ଆଉ ନିଜେ କଣ କ୍ଷତି ହବ କି? ଅଳ୍ପ ଜମି ଅଛି ନା, ଯିଏ ଯେ ଅଧିକା ଜମି କରୁଛନ୍ତି ତ କରିହବ ନା ଏକୁଟିଆ ନା।
0: କେତେ ଏକର ଜମି ଅଛି ଆପଣଙ୍କର?
1: ଆମର ମୁଁ କରୁଛି 10 ଏକର କରୁଛି।
0: 10 ଏକର ଚାଷ କରୁଛନ୍ତି? କେବଳ ଧାନ କରୁଛନ୍ତି ନା ଅନ୍ୟ କିଛି ଚାଷ କରୁଛନ୍ତି?
1: ନା ନା ନା ଖାଲି ଧାନ।
0: ଧାନ ଚାଷ କରୁଛନ୍ତି।
1: ହଁ ହଁ
0: କେତେ ବର୍ଷ ହେଲା କଲେଣି ଭାଇ?
1: ହେଇଯିବ ପାଖାପାଖି 22-25 ବର୍ଷ ଖଣ୍ଡେ ପାଖାପାଖି ଗଲାଣି।
0: ହଁ, ଥିବେ ଯେ ଅରୁଆ ଚାଉଳ ବି ଅଛି, ଉଷୁନା ଚାଉଳ ବି ଅଛି, ତ ଆପଣ କୋଉ ପ୍ରକାର ଧାନ ଚାଷ କରୁଛନ୍ତି?
1: ନାଇଁ ନାଇଁ ଧାନ ସବୁଯାକ ଧାନରୁ ହିଁ ଅରୁଆ ଉଷୁନା ହେବ, ଆମେ ଆମେ ତାକୁ ଯେମିତି ମିଲିଂ କଲେ ସେଟା ଉଷୁନା ହେବ। ଧାନ ପ୍ରଥମେ ଆମେ ଯୋଉ ଚାଷ ହଉଛେ ଏବେ
0: ହଁ,
1: ସେଇଟା ସବୁ ଗୋଟାଏ ଧାନ, ତାକୁ ବଏଲ କଲେ ମାନେ ଯୋଉଟାକୁ ଉଷୁନା କରିବା ପାଇଁ ଅଲଗା ମିଲ୍ ଦରକାର, ଅରୁଆ ପାଇଁ ଅଲଗା ମିଲ୍। ଆମ କୋରାପୁଟ ମାଟିରେ ତ ସମସ୍ତେ ଅରୁଆ ଖାଆନ୍ତି, ସେଇଟା ପାଇଁ ଏପଟେ ସବୁ ଏଇଠି ଯେତିକି ମିଲ୍ ଅଛି ଅରୁଆ ହୁଏ, ଆଉ ବାହାର ସାଇଡ୍ କଳାହାଣ୍ଡି କି ଗଞ୍ଜାମ ଫଞ୍ଜାମ କି କଟକ ଭୁବନେଶ୍ୱର ଉଷୁନା ହୁଏ, ତା ପାଇଁ ଅଲଗା ମିଲ୍ ଅଛି
0: ମିଲ୍ ଅନୁସାରେ ମିଲ୍ରେ ଯାଇକି ତାକୁ ଉଷୁନା ଆଉ ଅରୁଆ
1: ଅରୁଆ
0: କରାଯାଉଛି।
1: କରାଯାଇଛି। ତାଙ୍କୁ ଟିକେ ମୋଟା ଚାଉଳ ଉଷୁନା କରନ୍ତି ଆଉ, ମୋଟା ଧାନ।
0: ହଁ, ଆମେ ତ ଜାଣିନଥିଲୁ ଏ ବିଷୟରେ, ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଯେ ଅରୁଆ
1: ଧାନ
0: କରୁଛନ୍ତି ନା
1: ଧାନ
0: ଉଷୁନା
1: ଗୋଟାଏ
0: କରୁଛନ୍ତି।
1: ଖାଲି ମିଲ୍ ରେ ଅଲଗା, ଯୋଉ ମିଲ୍ ରେ ପଡିଲେ ସେ ଚାଷୀ ଅରୁଆ ଜାଗାରେ ଅରୁଆ ହବ, ଉଷୁନା ଜାଗାରେ ଉଷୁନା ହବ।
0: ହେଲେ ଭାଇ, ଆପଣ ତ ଚାଷ କରୁଛନ୍ତି, ଚାଷ କଲେ ତ ଆପଣଙ୍କୁ ପାଣି ନିହାତି ଭାବରେ ଦରକାର ଥିବ, ତ ଏଇ ଜଳସେଚନର ବ୍ୟବସ୍ଥା କେମିତି କଣ ରହିଛି?
1: ଆମର କୋରାପୁଟ ଜିଲ୍ଲା ତ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହୁଏ,
0: ହଁ ହଁ ହଁ
1: ଦ୍ୱିତୀୟତଃ ଆମର କେନାଲ ଅଛି,
0: ହୁଁ ହୁଁ ହୁଁ
1: ଏପଟେ ସେମିତି କିଛି ଅସୁବିଧା ନାହିଁ, ବର୍ଷା ବି ସଫିସିଏଣ୍ଟ ହଉଛି, କେନାଲ ପାଣି ବି ପ୍ରାୟ ଜମିକୁ ମାଡି ଯାଉଛି।
0: ହୁଁ ହୁଁ ହୁଁ
1: ସେଇ ହିସାବରେ ଆମର ଅନ୍ୟ ଜିଲ୍ଲା ଭଳିଆ ଏ ଯୋଉ ମରୁଡ଼ି ହେବାର କିଛି ଭୟ ନଥାଏ।
0: ହୁଁ ହେଲେ ଏବେ ଚାଷ କରୁଛନ୍ତି ବୋଲେ ସେଥିରେ ତ ନିହାତି ଭାବରେ ପୋକ ଲାଗୁଥିବ, ପୋକ
1: ହଁ ହଁ ରୋଗ ପୋକ ଲାଗୁଛି,
0: ତ କଣ କଣ ସବୁ ପୋକ ଲାଗୁଛି ସେଥିରେ?
1: କେତେ ପ୍ରକାର ଅଛି ଏବେ ଯେଉଁ ଗୋଟେ କାଣ୍ଡ ବିନ୍ଧା ରହିଲା,
0: ହଁ
1: ପତ୍ର ସଢା,
0: ହୁଁ
1: ଆଉ ଯୋଉଟା BPH ବୋଲି କହିବେ ଯୋଉଟା ମାଛି ଲାଷ୍ଟକୁ
0: ହଁ ହଁ ହଁ
1: ନେକ୍ ବ୍ଲାଷ୍ଟ, ଏମିତି ତ ବହୁତ ବୋଲେ ଧାନ ତଳି ପଡିଲା ଠାରୁ ଧାନ ପାଚିକିରି ଅମଳ ହେଲା ପର୍ଯ୍ୟନ୍ତ ପ୍ରତି ଷ୍ଟେଜରେ ରୋଗ ଲାଗିଥାଉଛି, ଗୋଟାଏ ପଟେ ଗୋଟେ ଥାଉଛି ଆଉ, କେ ସମସ୍ତଙ୍କର ହଉନି, କାହାର କୋଉ ରୋଗ ହଉଛି ଆଉ।
0: ହେଲେ ଯୋଉ ରୋଗ ପୋକ ଲାଗୁଛି ତାର ନିୟନ୍ତ୍ରଣ ସବୁ କେମିତି କରୁଛନ୍ତି?
1: ନିୟନ୍ତ୍ରଣ ଔଷଧ ଦ୍ଵାରା, ଔଷଧ କିଣିକି ତ ମାଗିବାକୁ ପଡୁଛି, ଗଭର୍ଣ୍ଣମେଣ୍ଟ ର ସବସିଡି ମିଳୁଛି, ସେଟା ବାଇ ଚାନ୍ସ କାହାକୁ କମ୍ ମିଳୁଛି କେତେବେଳେ ମିଳୁଛି, ନହେଲେ
0: ହଁ,
1: ସବୁ ଦୋକାନ ଯୋଉ କିଣିକି ମାଗିବାକୁ ପଡୁଛି ଆଉ।
0: ହେଲେ ଚାଷ କରିବା ପାଇଁ କିଛି କିଛି ଯନ୍ତ୍ରପାତି ମଧ୍ୟ ତ ବ୍ୟବହାର କରୁଥିବେ?
1: ହଁ ହଁ ହଁ ଆଜିକାଲି ତ ପ୍ରାୟ ଯନ୍ତ୍ରପାତି ଲୋକଙ୍କ ଦ୍ଵାରା ହେଲା ବେଳେ ତ ଆଗରୁ ସିନା ଆମର ଏପଟେ ଗୋଟିଏ କ୍ରପ ମାନେ ଗୋଟିଏ ସିଜନ ଥିଲା, ଏବେ ତ ବର୍ଷକୁ 2ଟା କ୍ରପ ହଉଛି ନା, ଯୋଉଟା କେନାଲ ପାଣି ଆସିବା ଦ୍ଵାରା ସେଇଟା ଆଉ ଲୋକ ଦ୍ଵାରା ସମୟ ହେଇପାରୁନି, ସେଇଟା ପାଇଁ ପ୍ରାୟ ଯନ୍ତ୍ରପାତି ଦ୍ଵାରା ହିଁ ବହୁତ କାମ ହଉଛି।
0: ଏଇ ଯୋଉ ଯନ୍ତ୍ରପାତି ସବୁ ଆଣୁଛନ୍ତି, ଏଗୁଡାକ ସରକାର ଦଉଛି ନା ଆମେ ଆପଣ ନିଜେ କିଣିକି ଆଣୁଛନ୍ତି?
1: ସେଇଟା ବି ସରକାର ଦଉଛି, ଆଉ କେତେ ଗୁଡ଼ିଏ ସବସିଡି, ସବସିଡି ମାନେ କେତେ ଟଙ୍କା ସରକାର ଦଉଛି, ଆଉ କେତେ ଆମେ ଗୋଟେ ଧର ଏବେ ଧାନ ଅମଳ କରିବା ମେସିନ ଯଦି ଗୋଟେ ଏକ୍ସାମ୍ପଲ 2,50,000 ଥିବ, ଆମେ
0: ହଁ
1: ପ୍ରଥମରେ ବାନ୍ଧି ଦେଲା ପରେ ଗୋଟେ 15 ଦିନ କି ମାସେ ପରେ ଆମକୁ ଗୋଟେ 1,00,000 ଟଙ୍କା କି କେତେ କି 70,000 ଟଙ୍କା ସବସିଡି ଆସିବ ଆମ ଆକାଉଣ୍ଟକୁ,
0: ହଁ ହଁ ହଁ
1: ସେମିତି ସବସିଡି ଗଭର୍ଣ୍ଣମେଣ୍ଟର କେତେ ରହୁଛି।
0: ସାର
1: ପ୍ରାୟ
0: ମଧ୍ୟ ତ ପକଉଥିବେ?
1: ହଁ ଆଜିକାଲି ଜମିରେ ଆଉ ସାର ନ ପଡିଲେ, ଆଗରୁ ଗୋବର ଖତରେ ଚାଷ ହଉଥିଲା, ଏବେ ବିନା ସାରରେ ହେଇପାରିବନି।
0: ଯୋଉ ସାର ପକଉଛନ୍ତି କଣ କଣ ସବୁ ସାର ବ୍ୟବହାର କରୁଛନ୍ତି?
1: ସାର ଆମର ପ୍ରଥମରେ କାଦୁଅରେ ଧାନ ଯେତେବେଳେ ରୁଆ ହବ ସେତେବେଳେ DAP ଆଉ ପଟାସ ପଡୁଛି, ତାର ଧାନ ରୋଇବାର 20-25 ଦିନ ଭିତରେ ୟୁରିଆ ପଟାସ ପଡୁଛି, ପୁଣି 20-25 ଦିନ ପରେ ଆଉ ଥରେ ଆଉ ଖାଲି ୟୁରିଆ କିଏ କିଏ ପକେଇବା ଲୋକ ପଟାସ ମଧ୍ୟ ପକଉଛନ୍ତି ଆଉ ସାର।
0: ହେଲେ ଆପଣ ଏ ଯେ ଧାନ ତ ଲଗଉଛନ୍ତି, ଆପଣ କହିଲେ ଯେ ରଜ ସଂକ୍ରାନ୍ତି ବେଳକୁ ଲଗଉଛନ୍ତି,
1: ନାଇଁ
0: ଅମଳ?
1: ରଜ ସଂକ୍ରାନ୍ତି ଆଡକୁ ତଳି ପଡୁଛି,
0: ହଁ
1: ରୁଆରୁଇ ଟାଇମଟା ସେ ରଥଯାତ୍ରା ବାହୁଡ଼ା ଯାତ୍ରା, ତାପରେ ବର୍ଷାକୁ ଦେଖିକିରି 10-15 ଦିନ ଏପଟ ସେପଟ ହବ ଆଉ, କାହା ଜମିରେ ପାଣି ଥିବ କାହା ଜମିରେ ପାଣି ନଥିବ।
0: ଅମଳ କେବେ କରୁଛନ୍ତି?
1: ଅମଳ ପ୍ରାୟ November 1st week ରେ ସବୁବେଳେ ହେଇଯାଉଥିଲା, ଏଥର ଟିକେ ନଭେମ୍ବର ଅକ୍ଟୋବର ଲାଷ୍ଟ ଆଡକୁ

0: କଥା କିନ୍ତୁ ଏ ବର୍ଷ ଡେରି ହେଲା, ନଭେମ୍ବର ସେଇ 5-10 ରାଉଣ୍ଡ ବୋଲା, ଆମର ତ ସରିଗଲାଣି ଏବେ ନଭେମ୍ବର ମାସରେ, ଏଇ ମାସ ସମସ୍ତଙ୍କର ବି ସରିଯିବ, ଏବେ ପୁରା ଜୋରସୋରରେ କାମ ଚାଲିଛି ଆଉ।
1: ହେଲେ ଆପଣ ଚାଷୀ ଭାବରେ କେତେ ଖୁସି ଅଛନ୍ତି?
0: ଖୁସି ଅଛୁ ଆଉ।
1: ଆପଣଙ୍କର ଯୋଉ ଚାଷରେ ଆପଣଙ୍କ ପରିବାର ପୋଷଣ ହେଇପାରୁଛି,
0: ହଁ ହଁ ହଁ ହଉଛି ହଉଛି,
1: ଆପଣ ଲାଭବାନ ହଉଛନ୍ତି?
0: ଲାଭବାନ ମାନେ ଆପଣ ବଡ ବଡ ଚାକିରିଆ କି ବଡ ବିଜନେସ ମାନେ ଲାଭ ନାହିଁ, ଖାଲି ନର୍ମାଲ ମାନେ ବାଲାନ୍ସ କିଛି ନ ରହିଲେ ମଧ୍ୟ ଚଳିବାକୁ ଅସୁବିଧା ନାହିଁ।
1: ଧାନ ଚାଷ ବ୍ୟତୀତ ଆଉ କିଛି ବି ଚାଷ କରୁନାହାନ୍ତି? କେବେ ଭାବି ନାହାନ୍ତି କି ଆଉ କିଛି ଚାଷ କରିବା ପାଇଁ?
0: ନାଇଁ ଆମର ଏପଟେ ଟିକେ ପନିପରିବା କମ, ମକା ଫକା ବି କମ, ନହେଲେ ଅନ୍ୟ ଆଡ଼େ ତ ଲୋକ କରୁଛନ୍ତି, ଆମର ଏଇ ମାଟିରେ ବିଶେଷ କରି ପ୍ରାୟତଃ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି, ପନିପରିବା ମକା ବହୁତ କମ ହୁଏ।
1: ହଉ ଭାଇ, ଆପଣ ଆପଣଙ୍କର ଏତେ ବ୍ୟସ୍ତବହୁଳ ଜୀବନରୁ ଆମକୁ ବହୁତ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଠିକ ଅଛି।
2: ବଢିଆ କଥା ମାନେ ତମେ ପଚାରିଲ ମାତ୍ରକ ଶୁଣିକି ନା ନେଇକି ମନଟା ପୁରା ପ୍ରଚ୍ଛଳ ହେଇଗଲା ବୋଲୁଛ, ବୁଝିଲ ନା? ହେଲେ ଏମିତି ତ ଆମେ ସବୁବେଳେ କଥାବାର୍ତ୍ତା ହଉଥିବା, କାର୍ଯ୍ୟକ୍ରମ ଆରମ୍ଭରୁ ଯେମିତି ଆମେ କଥା ହେଲେ ବନ ମହୋତ୍ସବ ପାଳନ କରିବା, ସବୁଆଡ଼େ ଆମେ ଗଛ ଲଗେଇବା ବୋଲିକିନା ଆମେ ସବୁ ଆମେ ସଂକଳ୍ପ କରିବା, ଗଛ ଗୋଟେ ଗୋଟେ ଲଗେଇବା, କାର୍ଯ୍ୟକ୍ରମକୁ ଆଜି ଏଠି ସରେଇବା, ତା ସହିତ କାଲିକୁ ଆମେ ଗଛ ଗୋଟେ ଗୋଟେ ଲଗେଇବା, ହେଲା କି? ବାହାରିବା କି? ହେଲେ
1: ବାହାରିବା, ଚାଲ
2: ଚାଲ
1: ଯିବା।

ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।

ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସୁବ୍ରତ ସାମନ୍ତରାୟ ଏବଂ ଗାୟତ୍ରୀ ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଚଳିତ ମାସର 5 ତାରିଖ ରବିବାର ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ 5 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର 06854230690 ଫୋନ୍ କରିକି ଭାଗ ନେଇପାରିବେ। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତା ନେବାର। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 8:00। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଓନ୍ଲି ପ୍ୟାର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା। ଡକ୍ଟର ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ବାପି ଏବଂ ଅନ୍ତରାଜ ଚକ୍ରବର୍ତ୍ତୀ। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତରେ ସଜେଇଛନ୍ତି ମିତ୍ରଭାନୁ, ଅରବିନ୍ଦ ଏବଂ ଅଗ୍ନିରାଜ। କଥାଚିତ୍ର ମାଇ ଫାଷ୍ଟ ଲଭ୍।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକୁ ରଚନା

ଲେଖିଛନ୍ତି ପୀତାମ୍ବର ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ। ପ୍ରଥମ ଗୀତଟି ଲକ୍ଷ୍ମୀନାରାୟଣ ବେହେରାଙ୍କ କଣ୍ଠରେ।

ଏଥର ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପୀତାମ୍ବର ମିଶ୍ରଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ପୀତାମ୍ବର ମିଶ୍ରଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ।

ଶୁଣୁଥିଲେ ଏ ମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ପୀତାମ୍ବର ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କୁମାର ରାଉତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ। ତବଲାରେ ଥିଲେ ଚିତ୍ତରଞ୍ଜନ ମହାପାତ୍ର। ବଂଶୀବାଦନ କରିଥିଲେ ସରୋଜ କୁମାର କୁଲଦୀପ। ସୀତାର ବଜାଇଥିଲେ ଭୀମସେନ ମହାରଣା। ଅର୍ଗାନରେ ଥିଲେ ମହେଶ୍ୱର ନାୟକ। ଗିଟାର ବଜାଇଥିଲେ ଅମିତ ଦାସ। ସ୍ପେଶିଆଲ ଇଫେକ୍ଟରେ ଥିଲେ ଆଶୁତୋଷ ସାନ୍ତ୍ରା ପାତ୍ର। ରେକର୍ଡିଂରେ ସହଯୋଗିତା କରିଥିଲେ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ର।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଗିଟାର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଗିଟାର ବାଦନ, ଶିଳ୍ପୀ ଥିଲେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପ୍ରଥମେ ସମାଚାର, ସନ୍ଧ୍ୟା ପରେ ପରେ ନ୍ୟୁଜ୍ @9 ଏବଂ ସ୍ପଟ୍ଲାଇଟ୍ ଶୁଣନ୍ତୁ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा। सरकार ने कहा, सिंधु जल संधि अभी भी स्थगित। पाकिस्तान को सीमा पार आतंकवाद को समर्थन देना बंद करना होगा। वाणिज्य मंत्री पीयूष गोयल ने कहा, भारत इस वर्ष $1 ट्रिलियन के निर्यात लक्ष्य

0: କଥା ସେଠାରେ ବୁଝେଇ କହିବି। ସଦାଶିବ
1: କିଏ? ଦେବରାଜ ଏ ଅସମୟରେ?
0: ହେ ଶଙ୍କର, ଆପଣ କ'ଣ ଜାଣିନାହାନ୍ତି ଯେ ଦେବତାଙ୍କ ପ୍ରସାଦ ପାଇଁ ଯୁଗେ ଯୁଗେ ଦୈତ୍ୟଗଣ ବିପୁଳ ବିକ୍ରମତାର ଅଧିକାରୀ ହୋଇଛନ୍ତି, ଯେଉଁଥିପାଇଁ ଆଜି ଦେବତା କୂଳର ସମସ୍ତ ଗର୍ବ ଗାରିମା ଧୂଳିସାଥ ପାଖ ବସିଛି?
1: ଜାଣେ ଦେବରାଜ, ସବୁ ଜାଣେ, କିନ୍ତୁ ଏ ସୃଷ୍ଟି ଯେ ସ୍ୱୟଂ ଗୋଲକ ବିହାରୀ ବିଷ୍ଣୁଙ୍କ ଦ୍ୱାରା ନିୟନ୍ତ୍ରିତ, ଏ ସଂସାରରେ ଯାହା ଭଲମନ୍ଦ ଘଟିଯାଉଛି ସେସବୁ ତ ସେହି ଦେବତାଙ୍କ ନିର୍ଦ୍ଦେଶରେ ହିଁ ପରିଚାଳିତ, ଅଥଚ ମୋତେ ଧ୍ୱଂସର ଠାକୁର ବୋଲି ସମସ୍ତେ କହନ୍ତି।
0: ତା ଅବଶ୍ୟ ସତ ସଦାଶିବ, ତେବେ ବର୍ତ୍ତମାନ ଦେବକୂଳର ଭବିଷ୍ୟତ ଯେ ମୋତେ ଅତ୍ୟନ୍ତ ଅସ୍ଥିର କରୁଛି। ଦୈତ୍ୟରାଜ କବଚ ଯଦି ଆପଣଙ୍କ ଠାରୁ ଶକ୍ତି ଲାଭ କରେ ତେବେ ଏ ସୃଷ୍ଟି ଧ୍ୱଂସ ହୋଇଯିବ। ପ୍ରଭୁ,
1: ଭକ୍ତର କଠୋର ତପ ଏବଂ ନିର୍ମଳ ସାଧନା ସମ୍ମୁଖରେ ମୋର ବିଚାର ଏବଂ ବିତର୍କ ସବୁ ପରାଜିତ। ଦେବରାଜ, ମୁଁ ଯେ ନିରୁପାୟ।
0: ତାହେଲେ ଆପଣ କ'ଣ ନିଶ୍ଚିନ୍ତ ଯେ ଦୈତ୍ୟରାଜ କବଚର ତପସ୍ୟା ସଫଳ ହେବ, କାଳକ୍ରମେ ଦୈତ୍ୟ ସିଦ୍ଧି ଲାଭ କରିପାରିବ?
1: ଯେତେ ଦିନ ପର୍ଯ୍ୟନ୍ତ କବଚର ସାଧନାର ପଥ କଣ୍ଟକ ଶୂନ୍ୟ, ସେତେ ଦିନ ପର୍ଯ୍ୟନ୍ତ ତାର ତପସ୍ୟାରେ କେହି ହେଲେ ବାଧା ଦେଇପାରିବେନି। ଦେବରାଜ,
0: କିନ୍ତୁ ମୁଁ ତାଙ୍କୁ ବାଧା ଦେବି। ସଦାଶିବ,
1: ତୁମେ?
0: ହଁ ହଁ, ମୁଁ ଜଣେ ଜଣେ ତାର ତପସ୍ୟା ସଫଳ ହେବ ତାହା ବାସବ କେବେ ହେଲେ ସହ୍ୟ କରିପାରିବନି।
1: ତୁ କିପରି?
0: କବଚର ତପସ୍ୟାରେ ବିଘ୍ନ ଘଟାଇବା ପାଇଁ ସ୍ୱର୍ଗର ଅପ୍ସରୀ ଉର୍ବଶୀକୁ ନିୟୋଜିତ କରିବି। ରମଣୀ କଟାକ୍ଷ ଜାଲରେ ବନ୍ଦୀ ହେଇ ଦାନବତାର ଏକାଗ୍ରତା ହରାଇ ବସିବ, ସାଧନାର ଫଳ ଲୁପ୍ତ ହେବ। ଆପଣଙ୍କ ପରମ ସାଧକକୁ କଣ୍ଟକରେ ଆହତ କରି ମୁଁ ସ୍ୱର୍ଗକୁ ନିଷ୍କଣ୍ଟକ କରିବି। ପ୍ରଭୁ, ମୁଁ ସ୍ୱର୍ଗକୁ ନିଷ୍କଣ୍ଟକ କରିବି। ହସିଲେ ଯେ, ହସିଲେ ଯେ ପ୍ରଭୁ,
1: ଏ ଦର୍ପ ଏ ଆଡମ୍ବର ତୁମର ବୃଥା ହେବ। ଦେବରାଜ, ଏହା କେବଳ କଥାର ଚାତୁରୀରେ ହିଁ ରହିଯିବ, ଫଳ କିଛି ହେବନି।
0: ମୋର ଦର୍ପ ଆଡମ୍ବର ବୃଥା ହେବ, ଏ ଆପଣ କ'ଣ କହୁଛନ୍ତି ପ୍ରଭୁ?
1: ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଦେବରାଜ, ବର୍ତ୍ତମାନ ବହୁତ ବିଳମ୍ବ ହୋଇଯାଇଛି। ମୋର ତୃତୀୟ ନୟନରେ ସ୍ପଷ୍ଟ ଦେଖିପାରୁଛି ଯେ ଦୈତ୍ୟରାଜ ତାର ଉଗ୍ରତମ ପାରାୟଣ ଶେଷ କରିବାରେ ସମର୍ଥ ହୋଇଛି, ତାର କଠୋର ସାଧନା ସମାପ୍ତ ପ୍ରାୟ, କେବଳ ସେ ସିଦ୍ଧି ଲାଭକୁ ଅପେକ୍ଷା କରି ରହିଛି। ଅପ୍ସରାର ରୂପରଙ୍ଗ ଲାବଣ୍ୟ ବିଳାସ ଦ୍ୱାରା ତାର ସଂଯମର ବନ୍ଧ ଭାଙ୍ଗିବା ପୂର୍ବରୁ ମନସ୍କାମନା ପୂର୍ଣ୍ଣ ହୋଇ କବଚ ତାର ତପସ୍ୟାରେ ସିଦ୍ଧି ଲାଭ କରିବ।
0: ପ୍ରଭୁ, ଅକସ୍ମାତ୍ ଏହି ପ୍ରଚଣ୍ଡ ଶବ୍ଦ ମନେ ହୁଏ ଯେପରି କୈଳାସ ଶିଖର ପ୍ରକମ୍ପିତ ହେଉଛି, ଏହା ପ୍ରଳୟର ସୂଚନା ନୁହେଁ ତ ପ୍ରଭୁ?
1: ଏଇ ଶୁଣିପାରୁଛି ଦେବରାଜ, ମୋର ପରମ ଭକ୍ତ ଦୈତ୍ୟରାଜ କବଚର କାତର ଡାକ କେମିତି ହିମାଚଳର ବକ୍ଷ ହୋଇ ପ୍ରତିଧ୍ୱନିତ ହେଉଛି।
0: ତେବେ କ'ଣ ପ୍ରଭୁ, ଦାନବ ତାର ତପସ୍ୟାରେ ସିଦ୍ଧି ଲାଭ କରିଛି?
1: ଏବେ ତୁମେ ଆସିପାର ଦେବରାଜ, ଭକ୍ତର ଆକୁଳ ଡାକରେ ମୁଁ ଆଉ ସ୍ଥିର ହୋଇ ରହିପାରୁନି। ବର୍ତ୍ତମାନ ଏଇ ମୁହୂର୍ତ୍ତରେ ମୋତେ ଯାଇ ତାର ତପସ୍ୟାର ଫଳ ପ୍ରଦାନ କରିବାକୁ ପଡିବ।
0: ରୁହନ୍ତୁ ରୁହନ୍ତୁ ପ୍ରଭୁ, ରୁହନ୍ତୁ ପ୍ରଭୁ।
2: ଓମ୍ ନମଃ ଶିବାୟ। ଓମ୍ ନମଃ।

0: ସେନାପତି, ମୋର ଉଗ୍ରତମ ତପସ୍ୟାର ଫଳ ସ୍ୱରୂପ ମୋ ହାତରେ ଆଜି ଶଙ୍କର ତ୍ରିଶୂଳ ବିଦ୍ୟମାନ। ଦୈତ୍ୟରାଜ ଆଜିଠାରୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ ପଦାରତ କରି ନିରଙ୍କୁଶ ଶାସନ କରିବେ।
1: ମହାରାଜ, ଦୈତ୍ୟକୁଳ ଅତ୍ୟନ୍ତ ଆକୁଳ ଓ ଉଦ୍ବେଗର ସହିତ ଆପଣଙ୍କର ଆଗମନ ପଥକୁ ଚାହିଁ ରହିଛନ୍ତି। ଏବେ ନିଜ ରାଜ୍ୟକୁ ବାଉଡ଼ିବା ହୁଅନ୍ତୁ ମହାରାଜ। ଦାନବ କୁଳର ଦୁଃଖର ରାତ୍ରି ପାହି ଯାଇଛି, କାଳ କେଉଁ ଭାଗ୍ୟାକାଶରେ ନବସୂର୍ଯ୍ୟର ଉଦୟ ହୋଇଛି। ଏବେ ସ୍ୱରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବା ହୁଅନ୍ତୁ ପ୍ରଭୁ।
0: ମୋର କର୍ତ୍ତବ୍ୟ ବର୍ତ୍ତମାନ ସରିନାହିଁ ସିଂହନାଦ। ଜୀବନର ଏହି ମଙ୍ଗଳ ମୁହୂର୍ତ୍ତରେ ଇଷ୍ଟଦେବ ଗିରିଜା ରମଣଙ୍କ ଦର୍ଶନ ପାଇଁ ମୁଁ ବର୍ତ୍ତମାନ ଅଗ୍ରସର ହେଉଛି। ଇଷ୍ଟଦେବଙ୍କୁ ଦର୍ଶନ ନ କରି ଆଶୀର୍ବାଦକୁ ମୁଁ କଣ ଅଭିଶାପରେ ପରିଣତ କରିବି ସେନାପତି? ଆସ ଆସ ସିଂହନାଦ, ଏହି ଶୁଭ ମୁହୂର୍ତ୍ତରେ ଯେତେବେଳେ ଆସିଛ ତୁମେ ମଧ୍ୟ ସଦାଶିବଙ୍କୁ ଦର୍ଶନ କର। ଆସ।
2: ଏଇ ତାହେଲେ ସେଇ ଅମରାବତୀ, ପୃଥିବୀଠାରୁ ଅନେକ ସୁନ୍ଦର ଯେଉଁ ଦେବନିକେତନ, ପାରିଜାତ ପୁଷ୍ପର ଗନ୍ଧରେ ସୁରଭିତ ମଳୟ ହିଲୋଳେଠାରେ ଖେଳା କରୁଛି, କଳକଣ୍ଠ ଗୀତ ଗାଇ ଶୁଭ୍ର ସ୍ୱଚ୍ଛ ମନ୍ଦାକିନୀ ତରଙ୍ଗରେ ମୁକୁରରେ ଝଲସି ଉଠୁଛି ଶାଶ୍ୱତ କୌମୁଦୀ, ରୂପଧନ୍ୟ ରୂପସୀ ଅପ୍ସରାମାନେ ଏଠାରେ ଚିରନ୍ତନ ମହୋତ୍ସବରେ ମାତି ପରିପୂର୍ଣ୍ଣ ସମ୍ଭୋଗର ଶ୍ରେଷ୍ଠ ଆୟୋଜନ କରିଛନ୍ତି। ଆ କି ଶାନ୍ତି, କି ତୃପ୍ତି! କିଏ କାହାର ଏ ନୁପୁର ଶବ୍ଦ? କିଏ ଏହି ଅନିନ୍ଦ୍ୟ ସୁନ୍ଦରୀ, ଉନ୍ମୁକ୍ତ ଯୌବନା, ନୀଳମଣି ସଦୃଶ୍ୟ ତେଜଯୁକ୍ତ ବିଶାଳ ଚକ୍ଷୁ, କଳାରେ ଚନ୍ଦ୍ରହାର, କ୍ଷୀଣ କଟିରେ ସ୍ୱର୍ଣ୍ଣ ମେଖଳା, କିଏ କିଏ ଏଇ ଦିବ୍ୟ ରମଣୀ? ମୋ ଆଡ଼କୁ ଆସିବାର ଉଦ୍ଦେଶ୍ୟ? ନା ନା, ଏ ତ ଗୁରୁପତ୍ନୀ ଉର୍ବଶୀ।
1: ଗୁରୁପତ୍ନୀଙ୍କୁ ଶିଷ୍ୟ ଅର୍ଜୁନର ସାଧନ ଅଭିବାଦନ।
3: ମୋତେ ଗୁରୁପତ୍ନୀ ବୋଲି ସମ୍ବୋଧନ କର ନା ପାର୍ଥ।
1: କାହିଁକି ଦେବୀ?
3: ଅପ୍ସରା କେବେ ହେଲେ କେବଳ ଜଣକ ସାଥିରେ ପ୍ରେମ ସୂତ୍ରରେ ବନ୍ଧା ହୋଇ ରହେ ନା, ସେ ସ୍ୱାଧୀନ।
1: ଆପଣଙ୍କର ଅଭିପ୍ରାୟ ବୁଝିପାରିଲେନି ଦେବୀ।
3: ମୁଁ ଆପଣଙ୍କ ପୌରୁଷର ଦାସୀ ପାର୍ଥ। ଦେବରାଜ, ଇନ୍ଦ୍ର ଓ ଗୁରୁବର ଚିତ୍ରସେନ ଗନ୍ଧର୍ବଙ୍କ ଆଦେଶ ଅନୁସାରେ ଆପଣଙ୍କର ସେବା ପାଇଁ ଆସିଛି।
1: ଦେବୀ!
3: ହଁ ଅର୍ଜୁନ, ଆପଣ ମୋତେ ସ୍ୱୀକାର କରି ମୋର ମନକାମନା।
1: ଓ ଶାନ୍ତଂ ଭାବଂ ଶାନ୍ତଂ ଭାବଂ। ଦେବୀ, ଆପଣ ମୋର ଗୁରୁପତ୍ନୀ, ମୋର ପୂଜ୍ୟା ଆରାଧ୍ୟା।
3: ହେ ପାର୍ଥ, ଆମେ ଅପ୍ସରା, ଆମେ ସବୁବେଳେ ସ୍ୱତନ୍ତ୍ର। ଆମର କେହି ପତି ନୁହନ୍ତି କିମ୍ବା କେହି ପ୍ରେମିକ ନୁହନ୍ତି। ତୁମର ରୂପ ମାଧୁର୍ଯ୍ୟ ମୋତେ ବିମୋହିତ କରିଛି। ଆସ ପାର୍ଥ, ମୋର ମନୋବାଞ୍ଛା ପୂରଣ କର।
1: ଆପଣ କଣ କହୁଛନ୍ତି ଦେବୀ? ଆପଣ ପୁରୁବଂଶର ଜନନୀ ହେତୁ ମାତା କୁନ୍ତୀ ଓ ମାଦ୍ରୀଙ୍କ ପରି ମୋର ପୂଜନୀୟ ମାତା, ଏବଂ ମୁଁ ଆପଣଙ୍କର ପୁତ୍ର।
3: ମାନବ ଜୀବନ କ୍ଷଣଭଙ୍ଗୁର ପାର୍ଥ, ତେଣୁ ସମୟ ଯେତେବେଳେ ଅନୁକୂଳ, ରସ ଗନ୍ଧ ଓ ଆନନ୍ଦର ନିର୍ଯାସକୁ କରଗତ କରି ନିଜର ତୃଷା ମେଣ୍ଟାଇବା ଉଚିତ।
1: ମାତୃପଦକୁ କଳଙ୍କିତ କରି ପାପର ଭାଗୀ ହୁଅନ୍ତୁ ନାହିଁ ଦେବୀ। ଆପଣ ସୁରପତିଙ୍କ ସ୍ୱର୍ଗଲୋକର ବିଭୂତି, ସେହି ସ୍ୱର୍ଗଲୋକର ବିଭୂତିକୁ ମୋ ଭଳି ସାଧାରଣ ମାନବ ଉପରେ ଢାଳି ସ୍ୱର୍ଗଲୋକର ମର୍ଯ୍ୟାଦାକୁ ଅପବିତ୍ର କରନ୍ତୁ ନାହିଁ ଦେବୀ। ମୁଁ ଆସୁଛି ଦେବୀ।
4: ରୁହ ଅର୍ଜୁନ, ତୁମେ ମୋର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛ, ମୋର ହୃଦୟର ଆବେଦନକୁ ତାଚ୍ଛଲ୍ୟ କରିଛ, ମୋର ସମସ୍ତ ଆଶା ଆକାଂକ୍ଷାକୁ ଧୂଳିସାତ୍ କରି ଚାଲିଯିବାକୁ ଚାହୁଁଛ। ମୁଁ ଏହାର ପ୍ରତିଶୋଧ ନେବି ଅର୍ଜୁନ। ହଁ ହଁ, ନିଶ୍ଚୟ ପ୍ରତିଶୋଧ ନେବି।
1: ଦେବୀ, ଆପଣ ମୋର ମାତୃତୁଲ୍ୟା, ଏ ଅଧମ ପୁତ୍ର ଦୋଷାଦୋଷ କ୍ଷମା କରି କ୍ରୋଧ ଶାନ୍ତ କରନ୍ତୁ।
4: ଉପଦେଶ ମୃତରେ ଶାନ୍ତ କରିବାକୁ ଚେଷ୍ଟା କରିବା ନିଷ୍ଫଳ ଅର୍ଜୁନ। ତୁମେ ମୋର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ମୋର ଅପମାନ କରିଛ, ତେଣୁ ସୁରବାଳା ଉର୍ବଶୀ ଆଜି ତୁମକୁ ଦେଉଛି ଅଭିଶାପ।
1: ଦେବୀ!
4: ହଁ ହଁ, ଏହା ଏକ ବଞ୍ଚିତ ନାରୀର ତୀବ୍ର ଅଭିଶାପ। ଶୁଣ, ତୁମେ ଆତ୍ମଗର୍ବୀ ଫାଲ୍ଗୁନି, ତୁମର ଏହି ପୁରୁଷତ୍ୱ କ୍ଲିବତ୍ୱରେ ପରିଣତ ହେବ, ତୁମେ ନପୁଂସକ ହେବ, ମୋର ଏହି ଅଭିଶାପ ମଝିରେ ଫଳବତୀ ହେବ।
1: ଅନ୍ତର୍ଯ୍ୟାମୀ, ବ୍ୟର୍ଥ ହେଲା ମୋର ସବୁ ବ୍ରତାଚାର।

0: କିଏ କହେ ପାର୍ଥ, କିଏ କହେ ତୁମର ସାଧନା ଆଉ ଗୌରବ ବିଦ୍ରୁପର ଧୂଆଁ ପରି ଆକାଶରେ ମିଳିଯିବ। ନରତମ ତୃତୀୟ ପାଣ୍ଡବ ମୁଖରେ ଏ ଆତ୍ମଗ୍ଲାନୀ ଶୋଭା ପାଏ ନା ପାର୍ଥ?
1: କିଏ? ଦେବରାଜ ଇନ୍ଦ୍ର, ଆପଣଙ୍କର ସାନ୍ତନା ବୃଥା ଦେବରାଜ।
0: ନା ପାର୍ଥ ନା, ଧରା ପରେ ଅବତୀର୍ଣ୍ଣ ନରରୂପୀ ନାରାୟଣ ବାସୁଦେବ ଯାହାର ପ୍ରିୟ ସଖା, ଯିଏ ସୁରେନ୍ଦ୍ର ମଘବାର ପ୍ରିୟପୁତ୍ର ସବ୍ୟସାଚୀ, ସିଏ ପୁଣି ଗୋଟେ କାମବିଦ୍ଧା ରୂପଜୀବୀ ରମଣୀର ତୁଚ୍ଛ ଅଭିଶାପରେ ଆଜି ଅତିଷ୍ଠ। ମୁଁ ଦେବରାଜ ଇନ୍ଦ୍ର ତୁମକୁ ବର ପ୍ରଦାନ କରୁଛି, ଉର୍ବଶୀରେ ଅଭିଶାପ ତୁମ ପାଇଁ ଆଶୀର୍ବାଦରେ ପରିଣତ ହେବ।
1: ଏହା କଣ ସମ୍ଭବ ଦେବରାଜ?
0: ନିଶ୍ଚୟ ସମ୍ଭବ ପାର୍ଥ, ନିଶ୍ଚୟ ସମ୍ଭବ। ତୁମେ ପଞ୍ଚଭ୍ରାତା କୌରବମାନଙ୍କୁ ଗୋଟାଏ ବର୍ଷ ଅଜ୍ଞାତ ବାସ ରହିବା ପାଇଁ ପ୍ରତିଶ୍ରୁତି ଦେଇଛ। ସେତେବେଳେ ତୁମେ କ୍ଳିବତ ଗ୍ରହଣ କରି ବୃହନ୍ନଳା ନାମ ଧରି ଛଦ୍ମବେଶରେ ଗୋଟିଏ ବର୍ଷ ଅତିବାହିତ କରିବ। ତୁମର ପରିଚୟ କେହି ପାଇପାରିବେନି। ଏଥର କୁହ, କୁହ ଧନଞ୍ଜୟ, ଏଥିରେ ଉର୍ବଶୀର ଅଭିଶାପ କ'ଣ ତୁମ ପକ୍ଷେ ଆଶୀର୍ବାଦ ସ୍ୱରୂପ ହେବ ନାହିଁ?
2: ଅଚଞ୍ଚଳ ନେତ୍ରବଲ୍ଲୀ, ସ୍ଥିର ଲକ୍ଷ୍ୟ ଦୂରକୁ ନିବେଶ କରି ଧ୍ୟାନରତ ଯୋଗୀ ପରି କ'ଣ ଦେଖୁଛ ଦୈତ୍ୟରାଣୀ ଆୟୁ?
3: ଭାବୁଥିଲି କାଳକୟ ଜାତିର କଲ୍ୟାଣ ରୂପୀ ତପସିଦ୍ଧ କବଚ, ଯିଏକି ତ୍ରିଭୁବନ ଶକ୍ତିସାର ଶଙ୍କର ତ୍ରିଶୂଳର ଅଧିକାରୀ, ତାଙ୍କରି ରାଜ୍ୟରେ ପୁଣି ଦୀନ ଦୁଃଖୀ ଅସହାୟ ସମ୍ପଦ ଶୂନ୍ୟ ପ୍ରଜା ଏବେ ମଧ୍ୟ ବାସ କରୁଛନ୍ତି କିପରି?
2: ସହାୟ ଶୂନ୍ୟ ଦୀନ ଦୁଃଖୀ ପୁଣି କାଳକୟ ଦେଶରେ, ଏ ତୁମେ କଣ କହୁଛ ମହାରାଣୀ? କିଏ କିଏ ସେ?
3: ଚିନ୍ତିତ ହୁଅନି ପ୍ରଭୁ, କିଏ ପୀଡିତ, କିଏ ଦୁଃଖୀ, କିଏ ବା ରାଜଦୟାରୁ ବଞ୍ଚିତ, ତା ଅବଶ୍ୟ ଦେଖିନାହିଁ।
2: ତେବେ
3: ଥରେ ଥରେ ମନେ ହୁଏ ସତେ ଯେମିତି କେହି ତାର ବ୍ୟଥାର ଆକୁଳ କ୍ରନ୍ଦନ ଦ୍ୱାରା ଦାନବର ସୁଖ ଶାନ୍ତି, ଦୈତ୍ୟରାଜ କବଚଙ୍କ ସ୍ୱପ୍ନକୁ ନିଷ୍ଠୁର ନିୟତି ରୂପରେ ଆଘାତ କରୁଛି।
2: ନିୟତି ଇଷ୍ଟ ଦେବ ସଦାଶିବଙ୍କ ପ୍ରଦତ୍ତ ଜ୍ୟୋତିର୍ମୟ ଶଙ୍କର ତ୍ରିଶୂଳ ଦ୍ୱାରା ସେ ନିୟତି ବହୁ ଦୂରରୁ ମୃତ୍ୟୁ ଲଭିଛିଲାଣି। ଏବେ ମୁଁ ନିଶଙ୍କ କବଚ ଏଇ ସସାଗରା ଧରଣୀର ଭାଗ୍ୟ ନିୟନ୍ତ୍ରକ। ଚିନ୍ତା ନାହିଁ ପିଏ, ମୁଁ କାଲି ପ୍ରତ୍ୟୁଷରୁ ଘୋଷଣା କରିଦେଉଛି ଯେ କାଳକୟ ରାଜ୍ୟର ସମସ୍ତ ଦୁଃଖୀରଙ୍କୀ ନିରାଶ୍ରୟଙ୍କ ପାଇଁ ମୋର ସମସ୍ତ ରାଜକୋଷ, ସମସ୍ତ ରାଜଭଣ୍ଡାର ଉନ୍ମୁକ୍ତ ରହିବ। ତେବେ ମୁଁ ବୁଝିପାରୁନି ମହାରାଣୀ, ତୁମର କଳ୍ପନାର ଚକ୍ଷୁରେ ହଠାତ୍ ଏପରି ଗୋଟା ତୁଚ୍ଛ କରୁଣ ଛବି ଧରା ପଡ଼ିଲା କେମିତି?
3: ଅଭାଗିନୀକୁ କ୍ଷମା କରନ୍ତୁ ପ୍ରଭୁ, ସାଗର ବକ୍ଷରେ ମୁଁ ଜାଣି ଜାଣି ଅଦିନ ଢେଉ ସୃଷ୍ଟି କରିନାହିଁ ତ।
2: କଣ ଭୟ ପାଇଗଲ ରାଣୀ? ପ୍ରଭୁ ନୁହେଁ ପ୍ରିୟତମା, ମୁଁ ତୁମର ସ୍ୱାମୀ।
3: ମୁଁ ଛାର ଚରଣ ତଳର ସେବିକା ହୋଇ ଅଜାଣତରେ ଘୋର ଅପରାଧ କରିଛି ସ୍ୱାମୀ।
2: କିଏ କହେ ତୁମର ସ୍ଥାନ ମୋର ପାଦ ତଳେ? ତୁମେ ତ ପ୍ରେମର ପ୍ରତିଭା ସାଜି କବଚର ଏଇ ବକ୍ଷ ଉପରେ ତୁମର ସୁରକ୍ଷିତ ଆସନ ବିଛେଇ ରଖିଛ। ଆୟୁ ରୂପରେ ତୁମେ ଯେ ସାକ୍ଷାତ ସାନ୍ତ୍ୱନାର ପ୍ରତିମୂର୍ତ୍ତି। ଆସ ଆସ ପ୍ରାଣ ବାନ୍ଧବୀ, ଏବେ ମୋର ବାହୁ ବନ୍ଧନରେ ଧରା ଦିଅ। ଆସ ଆସ ବାନ୍ଧବୀ ଆସ।
3: ଶଙ୍କରଙ୍କ ଭକ୍ତ ହୋଇ ଏ ଅସମୟରେ ଏମିତି ଉତ୍ପଟ ଚିନ୍ତା କାହିଁକି ସ୍ୱାମୀ? ଏ ଅମୃତ ଲଗ୍ନରେ ଅସୁରର ବାସନା ଶୋଭା ପାଏ ନା ପ୍ରଭୁ? ଅପେକ୍ଷା କରନ୍ତୁ, ସୁଶୀତଳ ଚନ୍ଦନ ପ୍ରଲେପ ଏବଂ କୁବଳୟ ମାଳ ଆଣି ମୁଁ ଆପଣଙ୍କୁ ଦେବତା ଚକ୍ୟ ପୂଜା ଉପଚାର କରିବି। ମୁଁ ଏବେ ଆସୁଛି।
2: ଆୟୁ ଶୁଣ, ଆୟୁ ଶୁଣ, ଆୟୁ ଆୟୁ। ପ୍ରକୃତି ଉତ୍ସବର ପୂର୍ଣ୍ଣ ଆଡମ୍ବର ନେଇ ନିଜକୁ କେତେ ସୁନ୍ଦର ଭାବେ ସଜେଇଛି। ଅସ୍ଥିର ମନରେ ମୋର ବାରମ୍ବାର ବାସନା ବିକାର ଜାଗ୍ରତ ହେଉଛି କାହିଁକି? କିଏ କିଏ ଆଜି ଦାନବ କବଚର ସମ୍ଭୋଗ ପିପାସା ମେଣ୍ଟେଇ ପାରିବ? କିଏ କିଏ ପାରିବ?
4: ମୁଁ ହିଁ ପାରିବି ଦୈତ୍ୟରାଜ, ମୁଁ ଆପଣଙ୍କର ସମ୍ଭୋଗ ପିପାସା ମେଣ୍ଟାଇ ପାରିବି। ମୁଁ ହିଁ ଆପଣଙ୍କର ମଦନର ଜ୍ୱାଳ ଉପଶମ କରିପାରିବି।
2: କିଏ କିଏ ତୁମେ ଦେବୀ? ପ୍ରସ୍ଫୁଟିତ କାମକଳା ମଞ୍ଜୁ ଶତଦଳ ଲାବଣ୍ୟ ପ୍ରଦୀପ ଧରି କିଏ ମୋର ନୟନ ସମ୍ମୁଖେ?
4: ଶଙ୍କର ତ୍ରିଶୂଳ ଧାରି ଦୈତ୍ୟ ବୀରଶ୍ରେଷ୍ଠ ବୋଧ ହୁଏ ମୋତେ ଭୁଲି ଯାଇଛନ୍ତି। ଯେଉଁଦିନ ଶିବଙ୍କ ପୂଜା ସାରି ନଗର ଅଭିମୁଖେ ଫେରୁଥିଲ, ସେତେବେଳେ ତୁମର ଚକ୍ଷୁରେ ମୋର ଚକ୍ଷୁର ମିଳନ ହୋଇଥିଲା। ମୁଁ ସେହି ସୁରବାଳା ସୁନ୍ଦରୀ ଉର୍ବଶୀ ଦୈତ୍ୟରାଜ।

0: କିଏ ଉର୍ବଶୀ? ପୁଣି ଏଠାରେ କାହିଁକି?
1: ଖାଲି ତ ଏଠାରେ ନୁହେଁ, ତୁମ ସାଙ୍ଗରେ ମୋର ଶୁଭ ପରିଚୟ ହେଲା ଦିନ ଠାରୁ ତୁମ ଭାଗ୍ୟର ପଛେ ପଛେ ସବୁଦିନ ଛାୟା ପରି ବୁଲି ଦାନବର ଘରେ ଦାନବର ହୃଦୟ ମଧ୍ୟରେ ମୋର ସ୍ଥାନ ସଂସ୍ଥାପନ କରିଛି। ଆଉ ତୁମେ ଭଲ ଭାବରେ ଜାଣ ଯେ ମୋର ରୂପ ଜାଲରେ ତୁମର ପ୍ରିୟତମ ସ୍ୱାମୀ କବଚ ଆଜି ବନ୍ଦୀ।
0: ଦୂର ହୁଅ କାଳ ଭୁଜଙ୍ଗିନୀ।
1: ଶୁଣ ଦୈତ୍ୟରାଣୀ, ମୁଁ ଦାନବ ପାଖକୁ କେବେ ହେଲେ ମୋର ଅନଙ୍ଗ ପିପାସା ମେଣ୍ଟାଇବାକୁ ଆସିନଥିଲି। ଆସିଥିଲି ଶିବ ବରରେ ଅଜୟ କବଚ ଠାରୁ ଶକ୍ତି ଭିକ୍ଷା ପାଇଁ।
0: ଉଦ୍ଦେଶ୍ୟ?
1: ଉଦ୍ଦେଶ୍ୟ ପ୍ରତିହିଂସା, କିନ୍ତୁ ଅଗ୍ନିରେ ପତଙ୍ଗ ଝାସ ଦେଲା ପରି ଦାନବ ବୀର କବଚ ମୋର ରୂପାନଳରେ ଆପେ ଆପେ ଝାସ ଦେଲା। କୁହ ରାଣୀ, ଏଥିରେ ମୋର ବା ଦୋଷ କଣ?
0: ଓ ତେବେ ବୁଝିଲି ଏବେ।
1: ଶୁଣ ରାଣୀ, ଶୁଣ, ଚାଲିଗଲ ମହାରାଣୀ, ଯାଅ, କିନ୍ତୁ ମନେ ରଖ ମହାରାଣୀ, ଉର୍ବଶୀକୁ ପଦଘାତ କରି ତୁମେ ନିଜର ଯେଉଁ ପରିଚୟ ଦେଇଛ, ଉର୍ବଶୀ କଣ ତାର ଜଳ ଏତେ ସହଜରେ ଭୁଲିଯିବ?
2: ଚୁପ୍ କର କାଳ ସର୍ପିଣୀ, ବନ୍ଦ କର ତୋର ଗରଳ ଉତ୍କାର।
1: କିଏ? ଓ ଦୈତ୍ୟ ସେନାପତି ସିଂହନାଦ, ମୋର ସାଦର ପ୍ରଣାମ ଗ୍ରହଣ କର।
2: ତୋର ପ୍ରଣାମ ଗ୍ରହଣ କରିବ ମୋର ଏହି ଶାଣିତ କୃପାଣ। ତୋର କଳ ହାସ୍ୟର କୁଟିଳ ତାକୁ ନିଶ୍ଚିନ୍ନ କରି ଅନଳ ଉଦ୍ଗାରକୁ ପ୍ରତିରୋଧ କରି କାଳକୀୟ ଭାଗ୍ୟ ଆକାଶକୁ ମେଘମୁକ୍ତ କରିବ ମୋର ଏହି ଶାଣିତ କୃପାଣ।
1: ଏ କଣ କହୁଛ ସେନାପତି? ତୁମେ ମଧ୍ୟ ଶେଷରେ
2: ସାବଧାନ ନାରୀ, ତୋର ରୂପର ବଢିମାକୁ ଏହି ଖଣ୍ଡାର ଆଘାତରେ ଶେଷ କରି ଆୟୁର ଜୀବନ ପଥରୁ ତୋର ଏହି କଣ୍ଟକିତ ବାଧା ଦୂର କରିବାକୁ ମୋତେ ବେଶୀ ସମୟ ଲାଗିବନି।
1: ଯାହାର ପାଇଁ ପ୍ରୀତିର ଅଞ୍ଜଳି ଭରି ପୂଜା କଲି, ଯାହା ଲାଗି ମୋର ମୋର ରକ୍ତ ବେଦୀ ଅର୍ପଣ କଲି, ସେହି ପ୍ରାଣର ପ୍ରଭୁ ଦୈତ୍ୟ କବଚ ଯଦି ଅକାରଣେ ତେବେ ମୁଁ କଣ ଭାବିବି? ଦାନବ ମାନଙ୍କ ହୃଦୟ ଏତେ ନିଷ୍ଠୁର, ବିଷମୟ ଅଭିଶାପ ଜଳା।
2: ଅଭିଶାପ ଜଳା? ତୁ ଏ କଣ କହୁଛୁ? ମୁଁ କିଛି ବୁଝିପାରୁନି।
1: ଆଉ ସ୍ପଷ୍ଟ କରି କଣ କହିବି ଦୈତ୍ୟ ସେନାପତି, ତୁମର ଆଖି ଥାଇ ମଧ୍ୟ କଣ ଦେଖିପାରୁନା? ଦୈତ୍ୟରାଜ କବଚ ନିଜେ ପରା ଏହି ଅଭିଶାପ ଦେଇଛନ୍ତି, ମୁଁ ପରା ଏହି ସ୍ଥାନ ଏକ ଭାବେ ଠିଆ ହୋଇଥିବି, ଏହା ହିଁ ତାଙ୍କର ଅଭିଶାପ। ଚଳିଗଲି। ଅଙ୍ଗଲତା ମୋର ଅବଶ ହୋଇ ନୟନର ଜ୍ୟୋତି ହଜି ହଜି ଆସିଲାଣି, ଅଙ୍ଗେ ଅଙ୍ଗେ ଅନଳର ତାପ, ମନେ ହେଉଛି ଯେମିତି ଚାରିଦିଗେ।

0: ସାଧାର ସାପ ମୋତେ ଘେରି ଫୁତକାରି ଉଠୁଛନ୍ତି। ମରିଗଲି, ରକ୍ଷା କର, ରକ୍ଷା କର ସେନାପତି।
1: ରକ୍ଷା, ଏହା ରୁଦ୍ରଭକ୍ତ କବଚର ଅଭିଶାପ ନୁହେଁ ଉର୍ବଶୀ, ଏହା ହେଉଛି ଗୋଟିଏ ପ୍ରେମିକାର ପ୍ରେମ ନିବେଦନ ପାପର ସମୁଚିତ ଶାସ୍ତି। ଯାଏ ଏ ସୁସମ୍ବାଦ ଭଉଣୀ ଆୟୁକୁ ଶୀଘ୍ର ଜଣାଏ।
0: ମୂର୍ଖ ଦାନବ ସେନାପତି, ଏଇ କୁହୁକୁନି ନାରୀ।

0: ବନ୍ଦି ଦେବଗଣ, ତୁମେ ପରା ନିଜକୁ ନିଷ୍କଳଙ୍କ ବୋଲଉଛ? ପୂର୍ବ ପୁରୁଷଙ୍କୃତ ପାପ କଥା ସବୁ କଣ ତୁମର ମନେ ନାହିଁ? ଗୁରୁପତ୍ନୀ ଅହଲ୍ୟା ହରଣ କଣ ତୁମର ପାପର ଗାଥା ନୁହେଁ? ପଚାର ପଚାର ତୁମର ସେହି କୁଶଧାରୀ ବ୍ରହ୍ମାଙ୍କୁ, ଯେ ଦିନେ ମଦନ ବିକାରଗ୍ରସ୍ତ ହେଇ ନିଜର ଦୁହିତ ପଛରେ ଗୋଡ଼େଇଥିଲେ, ଗୋଟି ଗୋଟି କରି ଦେବତାଙ୍କର କଳଙ୍କ ଗାଥା ବଖାଣିଲା ବେଳେ ନିଜକୁ ଲଜ୍ଜିତ ହେବାକୁ ପଡୁଛି।
1: ସ୍ତବ୍ଧ ହୁଅ ଦର୍ପଦାନବ, ଦେବଦତ୍ତ ତୋର ଦୁର୍ଲଭ ଶକ୍ତିକୁ ଗୋଟାଏ ମୂର୍ଖ କୃତଜ୍ଞ ପରି ଦେବତାଙ୍କ ବିରୁଦ୍ଧରେ ପ୍ରୟୋଗ କରିବାକୁ ତତେ ଲଜ୍ଜ ଲାଗେ ନା? ମନେ ରଖ ମୂର୍ଖ, ସେଇ ଦେବତାର ହାତରେ ଦାନବର ଧ୍ୱଂସ ସୁନିଶ୍ଚିତ।
0: ଧ୍ୱଂସ କିଏ କିଏ ସେ କରିବ ଧ୍ୱଂସ? ବିଶ୍ୱରାଶି ମହାଶକ୍ତି ରୁଦ୍ରଶୂଳ କରାୟତ୍ତ ଯା ଶିବ ଶକ୍ତିରେ ଯାଏ ଶକ୍ତିବା, ସେଇ ନିପାତ କବଚକୁ ନିପାତ କରିବ କିଏ?
1: ଦେବତା ଦେବତା ନିପାତ କରିବ କବଚ, ଦେବତା ନିପାତ କରିବ
0: ଦେବତା।

0: କାହାନ୍ତି କାହାନ୍ତି ଦେବଗଣ, ଏ କଣ ଏଇ ଯାଏ କାରା କକ୍ଷରେ ସମସ୍ତେ ନୀରବରେ ବସି ରହିଛ?
1: କିଏ ତୁମେ ନାରୀ?
0: ଚିହ୍ନି ପାରୁନାହ ମୋତେ? ନା ନା ନା ନା, ଚିହ୍ନିବାର ଆଉ ପ୍ରୟୋଜନ ନାହିଁ, ଆଉ ଯେ ବେଳ ନାହିଁ। ଓ ଜଳିଗଲି ପୋଡ଼ିଗଲି, ଏ ପ୍ରଚଣ୍ଡ ଉତ୍ତାପ ଯେ ମୁଁ ଆଉ ସହ୍ୟ କରିପାରୁନାହିଁ।
1: ତାହେଲେ ତାହେଲେ ତୁମେ କଣ ଦାନବରାଣୀ ଆୟୁ?
0: ହଁ ଦେବରାଜ।
1: କିନ୍ତୁ କିନ୍ତୁ କଣ ହେଇଛି ତମର? ତୁମେ ଯାହା ତ ପକ୍ଷୀ ପରି ଯନ୍ତ୍ରଣାଗ୍ରସ୍ତ।
0: ଯାହା ହବାର ତ ହେଇଯାଇଛି। ଆରେ ମୂର୍ଖ ଅନ୍ଧ ପାଷଣ୍ଡ ଦେବତା, ତୁମେ ମାନେ ପରା ଅନ୍ତର୍ଯ୍ୟାମୀ ବୋଲାଉଛ, କିଛି କଣ ଜାଣିପାରୁନାହ, କିଛି କଣ ଦେଖିପାରୁନାହ।
1: ଦାନବର ଘରେ ଦେବତାର ଜାଣିବାର କଣ ଅଛି ରାଣୀ?

ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ ଆପଣଙ୍କର ହୋଷ୍ଟ ଆଉ ଦୋସ୍ତ ସନ୍ତୋଷ ପଣ୍ଡା। ଆଜି ବି ମୋ ହାତରେ ଅନେକ ସୁନ୍ଦର ସୁନ୍ଦର ହାତ ଲେଖା ଚିଠି, ତା ସହିତ ଆପଣଙ୍କ ମନ ପସନ୍ଦର କିଛି ବଛା ବଛା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ତେବେ ଆସନ୍ତୁ ଆରମ୍ଭ କରିବା ଆପଣଙ୍କ ପସନ୍ଦର ଗୀତ।

ବନ୍ଧୁ, ଇଏ ଥିଲା ଆପଣଙ୍କ ପସନ୍ଦର ଗୀତ କ୍ରିସ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଥିଲେ ଇବ୍ରାହିମ ଅସ୍କ, ସଙ୍ଗୀତରେ ସଜେଇଥିଲେ ରାଜେଶ ରୋଶନ। ହେଲେ ପସନ୍ଦ କାହାର ଥିଲା ସେଇଟା ବି ଜାଣିବା ନିହାତି ଜରୁରୀ। ପସନ୍ଦ ଥିଲା ଗାନ୍ଧୀନଗର ବଲାଙ୍ଗୀରରୁ ଆମର ଶ୍ରୋତା ତେଦିବେଶ ପଟ୍ଟନାୟକ, ପଙ୍କଜିନୀ ପଟ୍ଟନାୟକ, ସହସ୍ରାଂଶୁ ଶେଖର ପଟ୍ଟନାୟକ, ଚନ୍ଦ୍ରକାନ୍ତି ପଟ୍ଟନାୟକ, ସୁଲଭା ପଟ୍ଟନାୟକ, ରୁନୁ ପଟ୍ଟନାୟକ, ରିୟା ପଟ୍ଟନାୟକ, ଏମିତି ସମସ୍ତେ ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ, ନିକିତା ପଟ୍ଟନାୟକ, ସଙ୍ଗୀତା ପଟ୍ଟନାୟକ, ରିକୁ ପଟ୍ଟନାୟକ, ଦିନେଶ ପଟ୍ଟନାୟକ ଏବଂ ଅସୀମା ପଟ୍ଟନାୟକ, ଆପଣ ସମସ୍ତ ପଟ୍ଟନାୟକ ପରିବାରର ପସନ୍ଦର ଏହି ଗୀତ ଥିଲା ଖାସ୍ ଆପଣଙ୍କ ପାଇଁ। ଏବେ ଆସନ୍ତୁ ଶୁଣିବା ତେରେ ନାମ ଚଳଚ୍ଚିତ୍ରର ଗୀତ। ଏହି ଗୀତ ଶୁଣିବା ପାଇଁ ଅନୁରୋଧ ପଠାଇଛନ୍ତି ସୁନାବେଡ଼ାରୁ ତପସ୍ୱିନୀ ତ୍ରିପାଠୀ, ନରେନ୍ଦ୍ର ସରାଫ, ଗୀତାଞ୍ଜଳି ସୁରଭି, ଅନୁପମା ବାସନ୍ତୀ ଏବଂ ଗୋବିନ୍ଦ ଚନ୍ଦ୍ର ସରାଫ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଆଲଖାଇ ଅଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଆମର ସମସ୍ତ ଶ୍ରୋତାମାନଙ୍କୁ ଏଠି ଜଣାଇ ଦେବାକୁ ଚାହୁଁଛୁ, ପୁଣି ଥରେ ମନେ ପକାଇଦେବାକୁ ଚାହୁଁଛୁ ଯେ ଆମର ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଆମ ପାଖକୁ ଚିଠି ଲେଖନ୍ତୁ। ଚିଠି ଲେଖିବା ପାଇଁ ଆମ ଠିକଣା ଆପଣଙ୍କୁ ମନେଥିବ ନିଶ୍ଚୟ, ତଥାପି ଟିପି ରଖନ୍ତୁ। ଆମ ଠିକଣା ହେଲା ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର ଜିଲ୍ଲା କୋରାପୁଟ। ଆମ ପିନ୍କୋଡ଼ ହେଉଛି 7640005। ଏବେ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କ୍ରାନ୍ତି ଚଳଚ୍ଚିତ୍ରରୁ। ଏ ଗୀତ ଶୁଣିବା ପାଇଁ ଅନୁରୋଧ ପଠାଇଥିବା ଆମର ଶ୍ରୋତାମାନେ ହେଲେ ଆହ୍ଲାବାଦ ବ୍ୟାଙ୍କ ରୋଡ୍ ବଲାଙ୍ଗୀରରୁ ଏଲ୍ କ୍ରିଷ୍ଣାରାଓ, ଏଲ୍ ଲକ୍ଷ୍ମୀ, ଏଲ୍ ତିରୁମାଲା, ଏଲ୍ ତିରୁପତି, ଏଲ୍ ଦିବ୍ୟା, ଏଲ୍ ରୋଜା, ଏଲ୍ ଶ୍ରୀନୁ, ଏଲ୍ ସାଇ ପ୍ରସାଦ, ଏଲ୍ ସୁଜି, ଏଲ୍ ଜ୍ୟୋତ୍ସ୍ନା, ଏଲ୍ ଶୋଭନା ଏବଂ ଏଲ୍ ସିଥୋ। ତେବେ ଆସନ୍ତୁ ଆପଣଙ୍କ ମନପସନ୍ଦର ଗୀତ ଶୁଣିବା କ୍ରାନ୍ତି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମହେନ୍ଦ୍ର କପୁର, ମିନୁ ପୁରୁଷୋତ୍ତମ ଏବଂ ସାଥୀ। ଗୀତ ରଚନା କରିଛନ୍ତି ମନୋଜ କୁମାର, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

मिलना किस काम का अगर दिल ना मिले, मिलना किस काम का अगर दिल ना मिले, चलना बेकार है जो मंजिल ना मिले। बहते दरिया में अगर दिजा ना होता, उसी की नजर में आके साहिल ना मिले। हाँ श्रोता बंधु, एवं आपको पुणि थे आउ गोटे गीत शुणवार समय आसी, तेज शुणा आपण मन पसंद गीत, किंतु चिठी आसी जार ତାଙ୍କ ନାଁ ଏଇଠି ମୋ ପାଖରେ ଚିଠି ଅଛି ବୋରିଗୁମା ତଳେଇ ସାହିରୁ। ଆମର ଶ୍ରୋତା ହେଲେ ଅକ୍ଷୟ, ଜଗଦୀଶ, ଅରୁଣ, ତ୍ରିପତି ତଳେଇ, ମନୁ ଏବଂ ବିନୁ। ପରବର୍ତ୍ତୀ ଚିଠି ମୋ ହାତରେ ଅଛି ବାଲେଶ୍ୱର ସୋର୍ରୁ ମମତା ବିଶ୍ୱାଳ, ପୁହାଣ, ନମ୍ରତା, ଇପ୍ସିତା, ଅଙ୍ଗୁରବାଳା, ବିଷ୍ଣୁପ୍ରିୟା ଏବଂ ସାଥୀ। ଆପଣ ସମସ୍ତେ ଅନୁରୋଧ କରିଛନ୍ତି ଗାଇଡ୍ ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତ ଶୁଣିବା ପାଇଁ। ତେବେ ଆସନ୍ତୁ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ। ଶିଳ୍ପୀ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

ସମୟ କେତେବେଳେ କାହାକୁ କେଉଁଠି ନେଇ ଛିଡ଼ା କରେ ସେ କଥା କେହି ବି କହିପାରିବା ନାହିଁ। ଏଇ ଦେଖୁନାହାନ୍ତି ଘଣ୍ଟାର ଟିକ୍ ଟିକ୍ ଶବ୍ଦ, ଆମ କ'ଣ ପହଞ୍ଚି ସାରିଲାଣି କାର୍ଯ୍ୟକ୍ରମର ଇତି ପାଖରେ। ତେବେ ପୁଣି ଥରେ ଆଉ ଏକ ସଞ୍ଜରେ ଆପଣଙ୍କ ସହ ଭେଟିବାର ପ୍ରତିଶ୍ରୁତି ସହିତ ଆଜି ପାଇଁ ସନ୍ତୋଷ ମୁଣ୍ଡା ବିଦାୟ ଚାହୁଁଛି। ଆପଣ ଶୁଣୁଥାନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଶୁଣୁଥିଲେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଧୁନିକ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଗୁରୁ ପ୍ରସାଦ ଲାଜ, ଗୀତ ରଚନା କରିଛନ୍ତି ସୌରଂଶ ପଟ୍ଟନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ସୁଭଦ୍ରା କମିଲାଙ୍କ ଗୀତ। ଶିଳ୍ପୀ ହେଲେ ଉପେନ୍ଦ୍ର କୁମାର ମିଶ୍ରା।

0: Tomorrow, in a major boost to the India Semiconductor Mission, the Prime Minister will inaugurate the CG Semi Outsourced Semiconductor Assembly and Test or OSAT facility at Sanand. Union Finance Minister Nirmala Sitharaman and her French counterpart Roland Lescure today co-chaired the India-France Economic and Financial Dialogue in Auxin province in France. Both the ministers recognized the value of the French Development Agency's work in India for economic development and welcomed the prospects for future projects. The ministers have pledged to use the Economic and Financial Dialogue as the main platform for addressing economic, financial, technological, investment and trade matters between India and France. Electronics and IT Minister Ashwini Vaishnav has directed the ministry officials to summon Meta on the matter of Instagram ads promoting child sexual abuse material in India. The ministry will seek explanation from Meta on the issue. Earlier today, a team from Meta met the Ministry of Electronics and IT officials following the notice summoning them on the issue of rollout of the usernames feature on WhatsApp in India. Sources said ministry officials sensitized them about the government's concern relating to the feature. They said as the timeline for furnishing the detailed explanation on the usernames feature is for 3 days, Meta will submit their final reply as per the schedule. Governor of Bihar, Lieutenant General Syed Atta Hasnain, and Minister of State for External Affairs, Pabitra Margarita, represented India at the funeral ceremony for former Supreme Leader of Iran, Grand Ayatollah Sayyid Ali Khamenei, in Tehran. In a social media post, Mr. Margarita said that they conveyed respect on behalf of the government and the people of India. They also extended condolences to the family of those who lost their lives in the recent conflict. In Wimbledon Tennis Championships, Novak Djokovic equaled Roger Federer's record for most match wins at Wimbledon as the seven-time champion defeated French star Arthur Rondaresh to reach the round of 16 today. In other round third of matches, world number one Yannick Sinner defeated US player Jenson Brooksby, while Jan Lennard Struff of Germany beat Daniel Medvedev. And that is the end of this news bulletin.
1: ପ୍ରଥମେ ଶୁଣିଲେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲି କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳେ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳେ 6:45ରେ 7:25ରେ ଶୁଣିବେ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ ସକାଳେ 8:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ ଦିନ 12:00ରେ ଏବଂ ଦିନ 2:15ରେ ନାଟକ କୋଣାର୍କ ଶୁଣିବେ ଦିନ 11:00ରେ କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00ରେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ପ୍ରଚାର କରିବୁ ଅପରାହ୍ନ 5:30ରେ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ରାତି 7:00ରେ ଏବଂ ରାତି 8:00ରେ ବନାନୀ ଶୁଣିବେ ରାତି 7:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାବନ୍ଧୁ ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ